ଆକାଶବାଣୀ କଟକ ଆରମ୍ଭ କରୁଛୁ ଅସରନ୍ତୀ ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ। ତେବେ ଚାଲନ୍ତୁ ଆଜି ଶୁଣିବା ଆଶିକି କଥାଚିତ୍ରର କେତୋଟି ଗୀତ। ଗାଇଛନ୍ତି ଅନୁରାଧା ପଡ଼ୱାଲ।

ଆକାଶବାଣୀ ରାଉରକେଲା, ଆଜି ମଙ୍ଗଳବାର, ଶ୍ରାବଣ ଛଅ ଦିନ, 1948 ଶତାବ୍ଦ, 2026 ମସିହା ଜୁଲାଇ ମାସ 28 ତାରିଖ। ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାର କରାଯାଉଛି FM ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ମାଙ୍ଗଳିକ

ଶ୍ରୋତାବନ୍ଧୁ ଶୁଣିଲେ ସୁବାସ ଦାସଙ୍କ କଣ୍ଠରେ ଭକ୍ତିଭରା ଭଜନଟିକୁ ପାରମ୍ପରିକ ରଚନାରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନାରେ କିତୁରୀ ଭକ୍ତିଭରା ଭଜନ। ପରବର୍ତ୍ତୀ ଭଜନଟିକୁ ଶୁଣିବା ପାରମ୍ପରିକ ରଚନାରୁ, ତୃପ୍ତି ଦାସ ଏବଂ ଭୁବନେଶ୍ୱରୀ ମିଶ୍ର ସୁବାସ ଦାସ ତାନସେନ ସିଂଙ୍କ କଣ୍ଠରେ।

0: ଶ୍ରୋତାବନ୍ଧୁ ଶୁଣିଲେ ଦେବାଶିଷ ମହାପାତ୍ରଙ୍କ କଣ୍ଠରେ ଏହି ଭକ୍ତିଭରା ଭଜନଟିକୁ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚନାରୁ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା ଶ୍ରୀ ରାମଚରିତ ମାନସର 238 ଅଧ୍ୟାୟ।
1: एपिसोड 238 238।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ନଅଦିନିଆ ରଥଯାତ୍ରା ସାରିକରି ଗଲାକାଲି ଚତୁର୍ଦ୍ଧା ମୂର୍ତ୍ତି ନୀଳାଦ୍ରୀ ବିଜେ କରିଛନ୍। ସବୁଦିନିଆ ନୀତିକାନ୍ତି ରଥ ଉପରେ ହେବା ଋତୁରୁ ସନ୍ଧ୍ୟା ଧୂପ ନୀତି ଶେଷ ହେଲା ପରେ ଭୋଇ ସେବକମାନେ ତିନି ରଥନ ଚାରମାଳ ବାନ୍ଧିଥିଲେ। ତାର ଉତ୍ତରୁ ଗୋଟି ପହଣ୍ଡିଥି ମହାପ୍ରଭୁମାନଙ୍କୁ ରତ୍ନବେଦିକେ ବିଜେ କରାଯାଇଥିଲା। ମହାଲକ୍ଷ୍ମୀଙ୍କ ସାଙ୍ଗେ ବଚନିକା ହେବା ସହିତ ରସଗୁଲା ଓ ପାଟବସ୍ତ୍ର ଦେଇକରି ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ମାନଭଞ୍ଜନ କରିଥିଲେ। ଇତାର ଉତ୍ତରୁ ରତ୍ନବେଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ରୁନ୍ଧାନୀତି କରାଯାଇକରି ଚାରମାଳ ହିଟାଯାଇଥିଲା। ତାର୍ପରେ ଚକା ପୋଛା ସିଂହାସନ ଧୁଆବାଗି ନୀତିମାନ କରାଯାଇଥିଲା। ଶ୍ରୀମନ୍ଦିର ନଅଦିନିଆ ରଥଯାତ୍ରା ଉତ୍ତରୁ ଆଜି ପହେଲା ମହାପ୍ରସାଦ ବାହାରିବା, ଯେନ୍ଟାକି ନୀଳାଚଳ ଅବଢ଼ା ବୋଲି କୁହାଯାଏସି। ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାତି ହେବା ଫୁଲବାଣୀ ସରକାରୀ ମେଡିକାଲ କଲେଜ। ତାଙ୍କର ସେବା ଓ ତ୍ୟାଗକେ ସମ୍ମାନ ଜନେଇକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍। ଇତାର ସହିତ ଜଲେସପଟା ଆଶ୍ରମ, ଆଶ୍ରମ ସ୍କୁଲ ଆଉ କନ୍ୟାଶ୍ରମର ଉନ୍ନତି ଆଉ ଐତିହ୍ୟର ସୁରକ୍ଷା ଲାଗି ମୁଖ୍ୟମନ୍ତ୍ରୀଙ୍କର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଶ୍ରୀକ୍ଷେତ୍ର ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଚତୁର୍ଦ୍ଧା ମୂର୍ତ୍ତି ନୀଳାଦ୍ରୀ ବିଜେ କରିଛନ୍ତି। ରଥ ଉପରେ ଗତକାଲି ସନ୍ଧ୍ୟା ଧୂପ ନୀତି ଶେଷ ହେବା ପରେ ଗୋଟିପହଣ୍ଡିରେ ମଦନମୋହନ ଓ ରାମକୃଷ୍ଣଙ୍କ ବିଗ୍ରହଙ୍କୁ ବିଜେ କରାଯାଇଥିଲା। ପରେ ପ୍ରଭୁ ସୁଦର୍ଶନ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରତ୍ନବେଦୀକୁ ବିଜେ କରାଯାଇଥିଲା। ମହାଲକ୍ଷ୍ମୀଙ୍କ ସହ ବଚନିକା ପରେ ପ୍ରଭୁ ଜଗନ୍ନାଥ ରସଗୋଲା ଓ ପାଟବସ୍ତ୍ର ଦେଇ ମାଙ୍କ ମାନଭଞ୍ଜନ କରିଥିଲେ। ରତ୍ନବେଦୀରେ ବିଭିନ୍ନ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଆଜି ଶ୍ରୀମନ୍ଦିରରେ ନବଦିନାତ୍ମକ ଯାତ୍ରା ପରେ ପ୍ରଥମ ମହାପ୍ରସାଦ ବାହାରିବ ବୋଲି ଜଣାପଡ଼ିଛି। କନ୍ଧମାଳ ଜିଲ୍ଲା ଫୁଲବାଣୀସ୍ଥିତ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିସହିତ ଜଲେସ୍ପଟାରେ ଥିବା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମ, ବିଦ୍ୟାଳୟ ଓ କନ୍ୟାଶ୍ରମର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ 13 କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଆଶ୍ରମର ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଏକ 300 ଆସନ ବିଶିଷ୍ଟ ଛାତ୍ରୀନିବାସ ପ୍ରତିଷ୍ଠା କରାଯିବ। ଆଶ୍ରମ, ସ୍କୁଲ ଏବଂ କନ୍ୟାଶ୍ରମ ଛାତ୍ରୀନିବାସକୁ ଜଳ ଯୋଗାଣ ପାଇଁ 60 ଲକ୍ଷ ଟଙ୍କା ବ୍ୟୟରେ ଏକ ମେଗା ରିଭର ଲିଫ୍ଟ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ସମ୍ପର୍କିତ ନାଇଡୁ କମିଶନଙ୍କ ଫାଇଲ୍ ଚୋରି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏ ସମ୍ପର୍କିତ ଫାଇଲ୍ ନ ମିଳିବା ପରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି। ମହାନଦୀ ଉପକୂଳ ସମୁଦ୍ର ବେସିନ୍ରେ ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ନିଗମ ଓ ଏନ୍ଜିସି ପ୍ରଥମ ଗଭୀର ଜଳ ଅନ୍ୱେଷଣ ଡ୍ରିଲିଂ ପ୍ରକ୍ରିୟା ଆରମ୍ଭ କରିଛି। ରାଷ୍ଟ୍ରୀୟ ସମୁଦ୍ର ମନ୍ଥନ ଅଭିଯାନ ଅଧୀନରେ ପ୍ରସ୍ତାବିତ 4ଟି ଗଭୀର ଜଳ ଅନ୍ୱେଷଣ ଡ୍ରିଲିଂ କାର୍ଯ୍ୟକ୍ରମର ଏହା ପ୍ରଥମ ପର୍ଯ୍ୟାୟ। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଦେଶର ଶକ୍ତି ସୁରକ୍ଷା ଓ ଆତ୍ମନିର୍ଭରଶୀଳତା ଅଭିଯାନରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ରଣନୈତିକ କେନ୍ଦ୍ର ଭାବେ ଉଭା ହୋଇଛି। ଏହି ପଦକ୍ଷେପ ଓଡ଼ିଶା ଉପକୂଳରେ ଥିବା ବିପୁଳ ହାଇଡ୍ରୋକାର୍ବନ ସମ୍ଭାବନାର ଅନ୍ୱେଷଣ ଦିଗରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ମାସ 9 ତାରିଖରୁ 17 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ହର୍ ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କରାଯିବ। ଏହି ସମୟରେ ଜାତୀୟ ପତାକା ଉତ୍ତୋଳନ ଓ ପ୍ରଦର୍ଶନ ସହ ବନ୍ଦେ ମାତରମର ସମବେତ ଗାନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପତ୍ର ଲେଖାଯାଇଛି। ରାଜ୍ୟର ସମସ୍ତ ସରକାରୀ ବିଭାଗ, ଜିଲ୍ଲା

0: ପ୍ରଶାସନ ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥାର ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱ ଦେବାକୁ ପତ୍ରରେ ଉଲ୍ଲେଖ ରହିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା OSSTET ଆସନ୍ତା ସେପ୍ଟେମ୍ବର ମାସ 30 ତାରିଖରେ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ସକାଳ 9:00-11:30 ପର୍ଯ୍ୟନ୍ତ ଗୋଟିଏ ସିଟିଂରେ ପରୀକ୍ଷା ହେବ। ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରାକ୍ ମାଟ୍ରିକ୍ ଓ ମାଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ପାଇଁ ଆସନ୍ତାକାଲିଠାରୁ ଆବେଦନ ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର 29 ତାରିଖ ପର୍ଯ୍ୟନ୍ତ ଏଥିଲାଗି ଆବେଦନ କରିପାରିବେ। ଯକୃତ ବା ଲିଭର ରୋଗ ବିଷୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ହେପାଟାଇଟିସ୍ ଦିବସ ପାଳନ କରାଯାଉଛି। 2010 ମସିହାରୁ ଏହି ଦିବସ ପାଳନ କରାଯାଇଆସୁଛି। ଚଳିତ ବର୍ଷ ହେପାଟାଇଟିସ୍ ଦିବସର ବାର୍ତ୍ତା ରହିଛି ହେପାଟାଇଟିସ୍କୁ ପ୍ରତିହତ କରିବା ପାଇଁ ପଦକ୍ଷେପ ନେବା। ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ମଧ୍ୟ ଆଜି ପାଳନ କରାଯାଉଛି। ପ୍ରାକୃତିକ ପରିବେଶର ସୁରକ୍ଷା ସହିତ ପ୍ରାଣୀମାନଙ୍କର ସଂରକ୍ଷଣ ଲାଗି ଆଜି ଏହି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପ୍ରକୃତି ସହ ସାମଞ୍ଜସ୍ୟ ରକ୍ଷା କରି ସ୍ଥାୟୀ ଜୀବନଶୈଳୀ ଅବଲମ୍ବନ କରିବା। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସର୍ଟଫୁଟ୍ ପ୍ରତିଯୋଗିତାରେ ଭାରତର ପାରା କ୍ରୀଡ଼ାବିତ୍ ଶର୍ମିଲା ଧନକଡ଼ ସ୍ୱର୍ଣ୍ଣପଦକ ଜିତିଛନ୍ତି। ଭାରୋତ୍ତୋଳନରେ ମଧ୍ୟ ଦେଶ ବିଶେଷ ସଫଳତା ହାସଲ କରିଛି। 53 କିଲୋଗ୍ରାମ ବର୍ଗରେ ଜ୍ଞାନେଶ୍ୱରୀ ଯାଦବ ଏବଂ 65 କିଲୋଗ୍ରାମ ବର୍ଗରେ ରାଜା ମୁଥୁପାଣ୍ଡି ରୌପ୍ୟ ପଦକ ହାସଲ କରିଛନ୍ତି। ସେହିଭଳି 58 କିଲୋଗ୍ରାମ ବର୍ଗରେ ବିଦ୍ୟାରାଣୀ ଦେବୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପୁରୁଷ ହାଇଜମ୍ପରେ ସର୍ବେଶ କୁସାରେ ରୌପ୍ୟ ପଦକ ଜିତିଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମ ଉତ୍ତର ଓଡ଼ିଶା ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗଭୀର ଅବପାତ ଉତ୍ତର ଦିଗକୁ ଗତି କରି ସାଗର ଦ୍ୱୀପ ନିକଟ ଦେଇ ବାଲେଶ୍ୱର ହଳଦିଆ ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6:00 ସୁଦ୍ଧା 612.75 ଘନଫୁଟ ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତୁ ଶୁଣିବା ବିଶ୍ୱ ହେପାଟାଇଟିସ୍ ଦିବସର ତାତ୍ପର୍ଯ୍ୟ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।
2: ପ୍ରତିବର୍ଷ ଜୁଲାଇ ମାସ 28 ତାରିଖରେ ପୃଥିବୀର ସମସ୍ତ ଦେଶ ୱାର୍ଲଡ ହେପାଟାଇଟିସ୍ ଡେ ଅର୍ଥାତ୍ ବିଶ୍ୱ ହେପାଟାଇଟିସ୍ ଦିବସ ଭାବରେ ମାନନ୍ତି। ଏଇ ଜୁଲାଇ 28 ଏହା ହେଉଛି ପ୍ରଫେସର ବ୍ଲୁମବର୍ଗ ଯେଉଁ ବୈଜ୍ଞାନିକ ହେପାଟାଇଟିସ୍ ବି ଏକ ଭୂତାଣୁ ସେଇ ଭୂତାଣୁକୁ ଆବିଷ୍କାର କରିଥିଲେ। ହେପାଟାଇଟିସ୍ ବି ଏକ ମାରାତ୍ମକ ଭୂତାଣୁ। ଏହି ଭୂତାଣୁ ଶରୀରକୁ ପ୍ରବେଶ କଲେ ତାହା ଲିଭର୍ ଆସ୍ତେ ଆସ୍ତେ ନଷ୍ଟ କରିଦିଏ। ଜଣ୍ଡିସ୍ ହୁଏ, ଲିଭର୍ ସିରୋସିସ୍ ହୁଏ, ଲିଭର୍ କ୍ୟାନ୍ସର ମଧ୍ୟ ହୁଏ। ତେଣୁ ତାଙ୍କର ଜନ୍ମଦିବସକୁ ୱାର୍ଲଡ ହେପାଟାଇଟିସ୍ ଡେ ବା ବିଶ୍ୱ ହେପାଟାଇଟିସ୍ ଦିବସ ହିସାବରେ ବିଶ୍ୱର ପ୍ରତି କୋଣ ଅନୁକୋଣ ଏହାକୁ ପାଳନ କରନ୍ତି। ଏହା ଖାଦ୍ୟ ମାଧ୍ୟମରେ ଶରୀରକୁ ପ୍ରବେଶ କରେ ନାହିଁ, ଏହା ରକ୍ତ ମାଧ୍ୟମରେ ଶରୀରକୁ ପ୍ରବେଶ କରେ କିମ୍ବା ଯୌନ ସଂସ୍ରବ ମାଧ୍ୟମରେ ଭୂତାଣୁ ଆଉ ଜଣେ ସୁସ୍ଥ ରୋଗୀକୁ ପ୍ରବେଶ କରେ। ହେପାଟାଇଟିସ୍ ବିଭିନ୍ନ ପ୍ରକାର ଅଛି, A, B, C, D ଏବଂ ଇ। 5 ପ୍ରକାର ଭୂତାଣୁ ଶରୀରକୁ ଆକ୍ରମଣ କରନ୍ତି, ତେଣୁ ହେପାଟାଇଟିସ୍ ବିର ନିରାକରଣ କରିବା ଆମମାନଙ୍କ ସମସ୍ତ ଏକାନ୍ତ କର୍ତ୍ତବ୍ୟ। ଏ ବର୍ଷର ହେପାଟାଇଟିସ୍ ବି ଦିବସର ବାର୍ତ୍ତା ହେଉଛି ଯେ ସମସ୍ତଙ୍କ ଭିତରେ ଏହି ହେପାଟାଇଟିସ୍ ବିର କିଭଳି ଦେହକୁ ପ୍ରବେଶ କରେ, କିଭଳି ଶରୀରକୁ ଆକ୍ରାନ୍ତ କରେ, କିଭଳି ଲିଭର୍ ସିରୋସିସ୍ କରେ, କିଭଳି ଲିଭର୍ କ୍ୟାନ୍ସର କରେ, ଏ ସମସ୍ତ ଭିତରେ ଜନସାଧାରଣଙ୍କୁ ସଚେତନ କରିବା ହେଉଛି ଏହି ବିଶ୍ୱ ହେପାଟାଇଟିସ୍ ଦିବସର ପ୍ରଥମ ବାର୍ତ୍ତା। କାରଣ ଏହାକୁ ସମ୍ପୂର୍ଣ୍ଣ ଭାବେ ନିରାକରଣ କରିହେବ ଯଦି ଆମେ ଯୌନ ସଂସ୍ରବକୁ ଆଭଏଡ୍ କରିବୁ କିମ୍ବା ଯେଉଁ ରକ୍ତ ଭଣ୍ଡାରରୁ ଆମେ ରକ୍ତ ନେଉଛୁ ସେ ରକ୍ତ ଭଣ୍ଡାରରେ ରକ୍ତ ଯଦି ହେପାଟାଇଟିସ୍ ବି ମୁକ୍ତ ହୋଇଥିବ କିମ୍ବା ସେ ରକ୍ତ ଭଣ୍ଡାରରେ ରକ୍ତ ଯଦି ହେପାଟାଇଟିସ୍ ସି ମୁକ୍ତ ହୋଇଥିବ କିମ୍ବା ଡି ମୁକ୍ତ ହୋଇଥିବ। ବି, ସି ଏବଂ ଡି 3 ଭୂତାଣୁ ଶରୀରକୁ ପ୍ରବେଶ କରେ ରକ୍ତ ମାଧ୍ୟମରେ। ତେଣୁ ଯେତେ ବ୍ଲଡ଼୍ ବ୍ୟାଙ୍କ ଅଛି ଓଡ଼ିଶାରେ କାହିଁକି ସମସ୍ତ ଦେଶମାନଙ୍କରେ, ସମସ୍ତ ବ୍ଲଡ଼୍ ବ୍ୟାଙ୍କରେ ହେପାଟାଇଟିସ୍ ବିର ଡିଟେକ୍ସନ୍ କରି ସେଇ ବ୍ଲଡ଼୍କୁ ଆମେ କାହାକୁ ଦେବୁ ନାହିଁ, ଏବଂ ସେଇ ବ୍ଲଡ଼୍କୁ ନଦେଲେ ହେପାଟାଇଟିସ୍ ମଧ୍ୟ ବ୍ୟାପି ପାରିବ ନାହିଁ। ଆଉ

0: ଯେଉଁମାନେ ଇଞ୍ଜେକ୍ସନ୍ ନେଉଛନ୍ତି କିମ୍ବା ଯେଉଁମାନେ ଟାଟୁଇଂ କରୁଛନ୍ତି ବା ବ୍ଲେଡ୍ ରେଜର୍ ଇତ୍ୟାଦି ବ୍ୟବହାର କରୁଛନ୍ତି, ଗୋଟେ ଇନଫେକ୍ସନ୍ ବା ଗୋଟେ ରୋଗୀର ଯଦି ବ୍ୟବହୃତ ବ୍ଲେଡ୍ ଆଉ ଜଣେ ସୁସ୍ଥ ଲୋକ ବ୍ୟବହାର କରିବ, ତାହେଲେ ସେଇ ବ୍ଲେଡ୍ ମାଧ୍ୟମରେ ରକ୍ତ ମାଧ୍ୟମରେ ଜଣେ ରୋଗୀ ଠାରୁ ଆଉ ଜଣେ ସୁସ୍ଥ ଲୋକକୁ ଏହି ହେପାଟାଇଟିସ୍ ବି ସି ଏବଂ ଡି ପ୍ରବେଶ କରିବ। ବିଭିନ୍ନ ପ୍ରକାର ଭ୍ୟାକ୍ସିନ୍ ବାହାରିଲାଣି, ଏହି ଭ୍ୟାକ୍ସିନ୍ ମାଧ୍ୟମରେ ଆପଣ ହେପାଟାଇଟିସ୍ ବିକୁ ସମ୍ପୂର୍ଣ୍ଣ ନିରାକରଣ କରିପାରିବେ। ଯଦି ଜଣେ ମାଆଙ୍କର ହେପାଟାଇଟିସ୍ ବି ଥାଏ, ତାହେଲେ ଯେତେ ପିଲା ତାଙ୍କ ପେଟରେ ରୁହେ ଏବଂ ପିଲା ଜନ୍ମ ସମୟରେ ଯେହେତୁ ମାଆର ରକ୍ତ ଏବଂ ପିଲାର ରକ୍ତ ମିଶିଯାଏ, ତେଣୁ ପିଲାକୁ ମଧ୍ୟ ହେପାଟାଇଟିସ୍ ବି ହେବାର ବହୁତ ଚାନ୍ସ ରହିଛି। ତେଣୁ ଯେଉଁମାନଙ୍କର ରକ୍ତ ପରୀକ୍ଷା ଆମେ କରିବୁ, ହେପାଟାଇଟିସ୍ ବି ଯଦି ଥିବ, ତାହେଲେ ତାଙ୍କୁ ହେପାଟାଇଟିସ୍ ବିର ଚିକିତ୍ସା କରିବା ଆବଶ୍ୟକ। ଯେଉଁମାନଙ୍କ ହେପାଟାଇଟିସ୍ ବି ଜୀବାଣୁ ଶରୀର ଭିତରେ ନାହିଁ, ସେମାନଙ୍କୁ ଟୀକା ମାଧ୍ୟମରେ ସେମାନେ ଆଉ ହେପାଟାଇଟିସ୍ ବି କେବେ ହେବ ନାହିଁ। ସାଧାରଣତଃ ତିନୋଟି ଟୀକା ଦିଆଯାଏ। ଏହି ଟୀକା ଦେଲେ ଆପଣମାନଙ୍କ ଦେହରେ ହେପାଟାଇଟିସ୍ ବିର ଭୂତାଣୁର ପ୍ରତିରୋଧକ ଶକ୍ତି ସୃଷ୍ଟି ହେବ, ଯାହାଫଳରେ କି ହେପାଟାଇଟିସ୍ ବି ଆପଣଙ୍କୁ ଭବିଷ୍ୟତ ଆକ୍ରାନ୍ତ କରିପାରିବ ନାହିଁ। ତେଣୁ ଯଦିଓ ଏହା ଏକ ଭୟଙ୍କର ରୋଗ, କିନ୍ତୁ ଏକ ଟୀକା ମାଧ୍ୟମରେ ହେପାଟାଇଟିସ୍ ବିର ଦୂରୀକରଣ ହୋଇପାରିବ। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ହେପାଟୋଲୋଜି ବିଭାଗରେ ବା ଲିଭର ବିଭାଗରେ ହେପାଟାଇଟିସ୍ ବି ଡିଟେକ୍ସନ୍, ତା'ର ସ୍କ୍ରିନିଂ ଏବଂ ତା'ର ଟୀକା, ସମସ୍ତ ଔଷଧ ମାଗଣାରେ ମିଳୁଛି। ଏବଂ
1: ଆମର ସ୍ୱାସ୍ଥ୍ୟରେ ବିଶ୍ୱ ହେପାଟାଇଟିସ୍ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର। ଆକାଶବାଣୀ କଟକ, ସମୟ 7:15, ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ମଳୟରଞ୍ଜନ ମିଶ୍ର, ମୁଖ୍ୟ ସମ୍ବାଦ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ହେବ ଆଲୋଚନା। ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ନେଇ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଯୁବବର୍ଗଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର ନେଇ ବିହାର ଓ ଆସାମ ସରକାରଙ୍କ ନିଷ୍ପତ୍ତି, 2032 ସୁଦ୍ଧା ଭାରତକୁ ବିଶ୍ୱ ଖେଳଣା ବଜାରରେ 5% ଅଂଶ ହାସଲ କରିବା ଲକ୍ଷ୍ୟ ନେଇ ଟାସ୍କଫୋର୍ସ ଗଠନ କରିବେ କେନ୍ଦ୍ର ସରକାର, ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପାରା ସଟ୍ପୁଟ୍ ବର୍ଗରେ ଭାରତର ଶର୍ମିଳା ଧନକଡ଼ଙ୍କୁ ସ୍ୱର୍ଣ୍ଣ, ଏବଂ ଓଡ଼ିଶା ସମେତ 11 ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ଆଲୋଚନା ହେବ। କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ଗତକାଲି ଏହି ବିଧେୟକକୁ ଗୃହରେ ଆଗତ କରିଥିଲେ। 2024 ଆଇନରେ କେତେକ ସଂଶୋଧନ ନେଇ ଏଥିରେ ପ୍ରସ୍ତାବ ରହିଛି। ନିଟ୍ ୟୁଜି ପ୍ରସଙ୍ଗ ନେଇ ପ୍ରତିବାଦ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଯୁବବର୍ଗଙ୍କ ବିରୁଦ୍ଧରେ ମାମଲା ତଥା ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନକୁ ପ୍ରତ୍ୟାହାର କରିବାକୁ ବିହାର ଓ ଆସାମ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ବିହାର ରାଜ୍ୟ ଗୃହ ବିଭାଗ କହିଛି, ଗତ ରବିବାର ସନ୍ଧ୍ୟା 6 ପୂର୍ବରୁ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ପଞ୍ଜିକୃତ ହୋଇଥିବା ସମସ୍ତ ପ୍ରକାର ଅପରାଧିକ ଅଭିଯୋଗ ଏବଂ କାରଣ ଦର୍ଶାଅ ନୋଟିସ୍ ପ୍ରତ୍ୟାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଏହି ସମୟସୀମା ପୂର୍ବରୁ ମାମଲାରେ ଜଡ଼ିତ ଅଭିଯୋଗରେ ଅଟକ ଥିବା ବ୍ୟକ୍ତିଙ୍କୁ ତୁରନ୍ତ ମୁକ୍ତ କରାଯିବ ବୋଲି ଗୃହ ବିଭାଗ ପ୍ରତିଶ୍ରୁତି ଦେଇଛି। ଏପରିକି ଭବିଷ୍ୟତରେ ମଧ୍ୟ ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ରାଜ୍ୟ ଗୃହ ବିଭାଗ ସ୍ପଷ୍ଟୋକ୍ତି ପ୍ରଦାନ କରିଛି। ସେହିଭଳି ଆସାମ ଗୃହ ଓ ରାଜନୈତିକ ବିଭାଗ ଅନୁରୂପ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଛି। ପ୍ରତିବାଦ ସହ ଜଡ଼ିତ ପଞ୍ଜିକୃତ ମାମଲାରେ 13 ଗିରଫ କରାଯାଇଛି, ତେବେ ସେମାନଙ୍କ ବିରୁଦ୍ଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି। ଏହାର ପ୍ରତ୍ୟାହାର ନେଇ ତୁରନ୍ତ ପ୍ରକ୍ରିୟା ଆରମ୍ଭ କରାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସ୍କାଇରୁଟ୍ ଏରୋସ୍ପେସ୍ର ପବନ ଚନ୍ଦନା ଏବଂ ନାଗାଭରତ ଡାକାଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବିକ୍ରମ 1ର ସଫଳତା ନେଇ ଆଲୋଚନା ହୋଇଛି। ଏଥିସହ ଅନ୍ୟାନ୍ୟ କେତେକ ପ୍ରସଙ୍ଗ ନେଇ ମଧ୍ୟ ମତ ବିନିମୟ ହୋଇଥିବା ଶ୍ରୀ ମୋଦି କହିଛନ୍ତି। ସ୍କାଇରୁଟ୍ ଏରୋସ୍ପେସ୍ର ଭବିଷ୍ୟତ ଯୋଜନା ସମ୍ପର୍କରେ ଜାଣିବା ପରେ ଶ୍ରୀ ମୋଦି ଆନନ୍ଦ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସେମାନଙ୍କର ଦକ୍ଷତା, ମହତ୍ୱାକାଂକ୍ଷା ଏବଂ ସକାରାତ୍ମକ ଚିନ୍ତାଧାରା ଦେଶର ମହାକାଶ ଇକୋସିଷ୍ଟମ୍ର ସ୍ପନ୍ଦନଶୀଳ ଆତ୍ମାକୁ ପ୍ରତିଫଳନ କରୁଛି। ଭବିଷ୍ୟତ କାର୍ଯ୍ୟ ଯୋଜନା ତଥା ଅନ୍ୟାନ୍ୟ ପଦକ୍ଷେପ ନେଇ ଶ୍ରୀ ମୋଦି ସ୍କାଇରୁଟ୍ ଏରୋସ୍ପେସ୍ ଦଳକୁ

0: ଶୁଭକାମନା ଜଣାଇଛନ୍ତି। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏର ସଂସଦୀୟ ଦଳ ସାପ୍ତାହିକ ରଣନୈତିକ ବୈଠକ ଆଜି ଅନୁଷ୍ଠିତ ହେବ। ସଂସଦ ଭବନରେ ପୂର୍ବାହ୍ନରେ ଅନୁଷ୍ଠିତ ହେବାକୁ ଥିବା ଏହି ମଙ୍ଗଳ ମିଳନ ବୈଠକରେ ସଂସଦ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଏକତ୍ରିତ ଭାବେ କାର୍ଯ୍ୟ କରିବା ନେଇ ମତ ବିନିମୟ ହେବ। ସଂସଦ ଅଧିବେଶନ ସମୟରେ ପ୍ରତ୍ୟେକ ମଙ୍ଗଳବାର ଏହି ପୂର୍ଣ୍ଣ ମେଣ୍ଟ ବୈଠକ ଅନୁଷ୍ଠିତ ହୋଇଥାଏ। ଗତ 21 ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଶ୍ନପତ୍ର ପ୍ରଘଟ ମାମଲା ପ୍ରସଙ୍ଗକୁ ନେଇ ବିଭିନ୍ନ ଅଂଶୀଦାରଙ୍କ ଦ୍ୱାରା ଗ୍ରହଣ କରାଯିବାକୁ ଥିବା ସମନ୍ୱିତ ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ନିଟ୍ ପ୍ରସଙ୍ଗ ତଥା ଏଥିରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଏବଂ ଯୁବବର୍ଗଙ୍କ ସ୍ୱାର୍ଥକୁ ସୁରକ୍ଷା ଦେବା ନେଇ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ସେ ଆଲୋକପାତ କରିଥିଲେ। ଚୀନ୍ର ବେଜିଂଠାରେ ସେଠାକାର ବୈଦେଶିକ ବ୍ୟାପାର ଉପମନ୍ତ୍ରୀ ହୁଆ ଚୁନିଙ୍କ ସହ ବୈଦେଶିକ ବ୍ୟାପାର ସଚିବ ବିକ୍ରମ ମିଶ୍ରି ସାକ୍ଷାତ ଆଲୋଚନା କରିଛନ୍ତି। ଚୀନ୍ ଗସ୍ତରେ ଥିବା ଶ୍ରୀ ମିଶ୍ରି ଦ୍ୱିପାକ୍ଷିକ ସହଭାଗିତା ଏବଂ ବିକାଶର ଦୃଷ୍ଟିକୋଣକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ମତ ବିନିମୟ କରିଛନ୍ତି। ବାଣିଜ୍ୟ ଏବଂ ପାରସ୍ପରିକ ଲାଭଦାୟକ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଉଭୟ ପକ୍ଷ ମତ ବିନିମୟ କରିଛନ୍ତି। ଚୀନ୍ରେ ଥିବା ଭାରତୀୟ ଦୂତାବାସ କହିଛି ଉଭୟ ପକ୍ଷ ଦ୍ୱିପାକ୍ଷିକ ସୀମାନ୍ତ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଗୁରୁତ୍ୱ ପ୍ରଦାନ କରିଛନ୍ତି। ବେଜିଂଠାରେ ଚୀନ୍ସ ପିପୁଲ୍ସ ପଲିଟିକାଲ କନ୍ସଲ୍ଟିଭ୍ କନ୍ଫରେନ୍ସର ଚତୁର୍ଦ୍ଦଶ ଜାତୀୟ କମିଟିର ଉପସଚିବ ହଙ୍ଗ ଲିଆଙ୍କ ସହ ଶ୍ରୀ ମିଶ୍ରି ଆଜି ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ଦେଶ ମଧ୍ୟରେ ରାଜନୈତିକ ତଥା ଲୋକସମ୍ପର୍କ ବୃଦ୍ଧି ନେଇ ବିଭିନ୍ନ ମାର୍ଗ ଉପରେ ମତ ବିନିମୟ ହୋଇଥିବା ଦୂତାବାସ ସୂଚନା ଦେଇଛି। ଆସନ୍ତା 2032 ସୁଦ୍ଧା ଭାରତକୁ ବିଶ୍ୱ ଖେଳଣା ବଜାରରେ 5% ଅଂଶ ହାସଲ କରିବା ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି। ନୂଆଦିଲ୍ଲୀରେ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ DPIIT ଦ୍ୱାରା ଆୟୋଜିତ ଖେଳଣା କ୍ଷେତ୍ର ଆଧାରିତ ଏକ ବୈଠକକୁ ସମ୍ବୋଧନ କରି ଶ୍ରୀ ଗୋଏଲ ଏହା କହିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବା ସମ୍ପର୍କରେ ସେ ଘୋଷଣା କରିଛନ୍ତି। ଶ୍ରୀ ଗୋଏଲ କହିଛନ୍ତି ଦେଶର ଖେଳଣା ଶିଳ୍ପର ଅଭିବୃଦ୍ଧି ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ପ୍ରଗତିକୁ ପ୍ରତିଫଳନ କରୁଛି। ଉନ୍ନତ ପ୍ରଯୁକ୍ତିବିଦ୍ୟା, ବିଶ୍ୱ ଗୁଣବତ୍ତା ମାନଦଣ୍ଡ, ଦୃଢ଼ ବ୍ରାଣ୍ଡିଂ ଏବଂ ଆନ୍ତର୍ଜାତିକ ମୂଲ୍ୟ ଶୃଙ୍ଖଳ ସହ ସମନ୍ୱୟ ଆଧାରିତ ଏକ ଘରୋଇ ଉତ୍ପାଦନ ଇକୋସିଷ୍ଟମ ପ୍ରସ୍ତୁତ କରିବାକୁ ଖେଳଣା କ୍ଷେତ୍ରର ଅଂଶୀଦାରଙ୍କୁ ମନ୍ତ୍ରୀ ଶ୍ରୀ ଗୋଏଲ ଆହ୍ୱାନ ଦେଇଛନ୍ତି। ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକ ଦେଶର ଗଣତାନ୍ତ୍ରିକ ଓ ବିକାଶମୂଳକ ଯାତ୍ରାର କେନ୍ଦ୍ରବିନ୍ଦୁ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କହିଛନ୍ତି। ନୂଆଦିଲ୍ଲୀରେ ଆତ୍ମନିର୍ଭର ପଞ୍ଚାୟତ କାର୍ଯ୍ୟକ୍ରମ ଏବଂ ସମର୍ଥ ପଞ୍ଚାୟତ ପୋର୍ଟାଲ ଶୁଭାରମ୍ଭ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସିଂହ ଏହା କହିଛନ୍ତି। ସେ କହିଛନ୍ତି ଏଭଳି ପଦକ୍ଷେପ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଆର୍ଥିକ କ୍ଷେତ୍ରରେ ଦେଶକୁ ସଶକ୍ତ, ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ସକ୍ଷମ ଏବଂ ସ୍ୱାବଲମ୍ବୀ ପଞ୍ଚାୟତ ନିର୍ମାଣ କ୍ଷେତ୍ରରେ ଏଭଳି ପ୍ରୟାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ମନ୍ତ୍ରୀ ଶ୍ରୀ ସିଂହ ଆଶାବ୍ୟକ୍ତ କରିଛନ୍ତି। ପ୍ରଯୁକ୍ତିବିଦ୍ୟା ଉପକରଣ ଏବଂ ନିରନ୍ତର ରାଜସ୍ୱ ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ସହ ତୃଣମୂଳ ସ୍ତରରେ ଶାସନ ବ୍ୟବସ୍ଥାରେ ଉନ୍ନତି ଆଣିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିଛନ୍ତି। ରଥ ଉପରେ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ଗୋଟିପହଣ୍ଡିରେ ମଦନମୋହନ ଓ ରାମକୃଷ୍ଣ ବିଗ୍ରହଙ୍କୁ ବିଜେ କରାଯାଇଥିଲା। ପରେ ପ୍ରଭୁ ସୁଦର୍ଶନ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରତ୍ନବେଦୀକୁ ବିଜେ କରାଯାଇଥିଲା। ମହାଲକ୍ଷ୍ମୀଙ୍କ ସହ ବଚନିକା ପରେ ପ୍ରଭୁ ଜଗନ୍ନାଥ ରସଗୋଲା ଏବଂ ପାଟବସ୍ତ୍ର ଦେଇ ମାଙ୍କ ମାନଭଞ୍ଜନ କରିଥିଲେ। ରତ୍ନବେଦୀରେ ବିଭିନ୍ନ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ଆଜି ଶ୍ରୀମନ୍ଦିରରେ ନବଦିନାତ୍ମକ ଯାତ୍ରା ପରେ ପ୍ରଥମ ମହାପ୍ରସାଦ ବାହାରିବ ବୋଲି ଜଣାପଡ଼ିଛି। ବିଶ୍ୱ ପର୍ଯ୍ୟଟନ କ୍ଷେତ୍ରରେ ଭାରତକୁ ଏକ ପସନ୍ଦଯୋଗ୍ୟ ସ୍ଥାନ ଭାବେ ସାମିଲ କରିବା ଲକ୍ଷ୍ୟ ନେଇ ପର୍ଯ୍ୟଟନ ମନ୍ତ୍ରଣାଳୟ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି। ଏୟାର ଇଣ୍ଡିଆ ସହିତ ସହଯୋଗ ମାଧ୍ୟମରେ ମନ୍ତ୍ରଣାଳୟ ଆନ୍ତର୍ଜାତିକ ପର୍ଯ୍ୟଟନ ବଜାରରେ ସ୍ଥାନ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି। ଇନ୍କ୍ରେଡିବୁଲ୍ ଇଣ୍ଡିଆ ବ୍ରାଣ୍ଡ ଅଧୀନରେ ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ଏୟାର ଇଣ୍ଡିଆ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏୟାର ଇଣ୍ଡିଆର ବ୍ୟାପକ ବିଶ୍ୱ ନେଟୱାର୍କ ଏ କ୍ଷେତ୍ରରେ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଭାରତର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆଣିବାରେ ଏହି ପଦକ୍ଷେପ ପ୍ରୋତ୍ସାହନ ପ୍ରଦାନ କରିବ ବୋଲି ମନ୍ତ୍ରୀ ଶ୍ରୀ ଶେଖାୱତ ଆଶାବ୍ୟକ୍ତ କରିଛନ୍ତି। ଏହି ବୁଝାମଣାପତ୍ର ଅଧୀନରେ ଉଭୟ ଡିଜିଟାଲ ଏବଂ ଅଫ୍ଲାଇନ୍ ପ୍ଲାଟଫର୍ମରେ ମିଳିତ ପ୍ରଚାର ଅଭିଯାନ, ବ୍ରାଣ୍ଡିଂ, ପର୍ଯ୍ୟଟନସ୍ଥଳୀ ପାଇଁ ମାର୍କେଟିଂ ବ୍ୟବସ୍ଥା ଏବଂ ଏ ସଂକ୍ରାନ୍ତ ତଥ୍ୟଭିତ୍ତିକ ପ୍ରଚାର ଲାଗି ସହଭାଗିତାର ସହ କାର୍ଯ୍ୟ କରିବେ ବୋଲି ଶ୍ରୀ ଶେଖାୱତ ସୂଚନା ଦେଇଛନ୍ତି। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପାରା ସଟ୍ଫୁଟ୍ ମହିଳା ବର୍ଗରେ ଭାରତର ଶର୍ମିଳା ଧନକଡ଼ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ଏହି ପଦକ ହାସଲ କରିବାରେ ଶର୍ମିଳା ଭାରତର ପ୍ରଥମ ଖେଳାଳି ହୋଇଛନ୍ତି। ପୁରୁଷ ବର୍ଗ ଉଚ୍ଚ ଡିଆରେ ସର୍ଭେସ୍ ଉଷାରେ ରୌପ୍ୟ ପଦକ ହାସଲ କରିଛନ୍ତି। ଭାରୋତ୍ତୋଳନରେ ଭାଲୁରୀ ଅଜୟ ବାବୁ ଏବଂ ଜ୍ଞାନେଶ୍ୱରୀ ଯାଦବ ରୌପ୍ୟ ପଦକ ହାସଲ କରିଛନ୍ତି। ସଟ୍ଫୁଟ୍ ପ୍ରତିଯୋଗିତାରେ ଭାରତର ଶିଳ୍ପା ସିଆଲ ବ୍ରୋଞ୍ଜ ପଦକ ପାଇଛନ୍ତି। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ 10ଟି ପଦକ ହାସଲ କରିଛି। ସେଥିମଧ୍ୟରେ 2ଟି ସ୍ୱର୍ଣ୍ଣ, 5ଟି ରୌପ୍ୟ ଏବଂ 3ଟି ବ୍ରୋଞ୍ଜ ପଦକ ରହିଛି। ତାମିଲନାଡୁର କୋଏମ୍ବାଟୁରଠାରେ ଆଜିଠାରୁ 16 ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ମୋଟ 30ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଦଳଗୁଡ଼ିକୁ ଏ ବି ସି 3ଟି ବର୍ଗରେ ବିଭକ୍ତ କରାଯାଇଛି। ଆଜିର ଉଦ୍ଘାଟନୀ ମ୍ୟାଚ୍ ଗ୍ରୁପ୍ ସି'ର ଆସାମ ଏବଂ ମିଜୋରାମ ମଧ୍ୟରେ ଖେଳାଯିବ। ଓଡ଼ିଶା ସମେତ ଦିଲ୍ଲୀ, ଛତିଶଗଡ଼, ହରିୟାଣା, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ପଞ୍ଜାବ ତଥା ଉତ୍ତର ପୂର୍ବ ରାଜ୍ୟର କେତେକ ଅଞ୍ଚଳରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ସେହିଭଳି ଦେଶର ଅନ୍ୟ କେତେକ ପ୍ରାନ୍ତରେ ମଧ୍ୟ ଆଜି ପ୍ରବଳ ବର୍ଷା ହୋଇପାରେ ବୋଲି ବିଭାଗ କହିଛି। ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗର ଗାଙ୍ଗେୟ ଅଞ୍ଚଳ, କର୍ଣ୍ଣାଟକ, କେରଳ ଏବଂ ମାହେରେ ମଧ୍ୟ ବିଜୁଳି ଏବଂ ଧୂଳିଝଡ଼ ସହ ବର୍ଷାର ସମ୍ଭାବନା ଥିବା ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅନ୍ୟାୟ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ଉପରେ ହେବ ଆଲୋଚନା। ପ୍ରଶ୍ନପତ୍ର ପ୍ରକଟ ପ୍ରସଙ୍ଗ ନେଇ ଆନ୍ଦୋଳନରେ ଅଂଶଗ୍ରହଣ କରିଥିବା ଯୁବବର୍ଗଙ୍କ ବିରୁଦ୍ଧରେ ମାମଲା ପ୍ରତ୍ୟାହାର ନେଇ ବିହାର ଓ ଆସାମ ସରକାରଙ୍କ ନିଷ୍ପତ୍ତି। 2032 ସୁଦ୍ଧା ଭାରତକୁ ବିଶ୍ୱ ଖେଳଣା ବଜାରରେ 5% ଅଂଶ ହାସଲ କରିବା ଲକ୍ଷ୍ୟ ନେଇ ଟାସ୍କଫୋର୍ସ ଗଠନ କରିବେ କେନ୍ଦ୍ର ସରକାର। ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାର ପାରା ସଟ୍ଫୁଟ୍ ବର୍ଗରେ ଭାରତର ଶର୍ମିଳା ଧନକଡ଼ଙ୍କ ସ୍ୱର୍ଣ୍ଣ ଏବଂ ଓଡ଼ିଶା ସମେତ 11ଟି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ସମ୍ବାଦ ଶେଷ ହେଲା।
1: ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ ଶୁଣିବା କାର୍ଯ୍ୟକ୍ରମ ଖେଳ ଜଗତ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନ କରିଛନ୍ତି ମୋନାଲିସା ଗୌଡ଼ ଏବଂ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ। ଆଜି ଏଥିରେ ବିଷୟବସ୍ତୁ ରହିଛି ବର୍ତ୍ତମାନ ସାଇକେଲ ଚାଳନାରେ ଖେଳାଳିଙ୍କ ଅବଦାନ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଶ୍ରୀମତୀ ମିନତୀ ମହାପାତ୍ର।

ନମସ୍କାର ଶ୍ରୋତା ବନ୍ଧୁ, 102.6 ଏଫ୍ଏମ୍ର ଖେଳ ଜଗତ କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କ ରେଡ଼ିଓ ସାଥୀ ମୋନାଲିସା।

0: ମ୍ୟାଡାମ ନମସ୍କାର।
1: ନମସ୍କାର
0: ମ୍ୟାଡାମ ଆଜିର ଆମର କାର୍ଯ୍ୟକ୍ରମରେ ଆପଣଙ୍କୁ ଅନେକ ଅନେକ ସ୍ୱାଗତ।
1: ବହୁତ ବହୁତ ଧନ୍ୟବାଦ।
0: ତେବେ ମ୍ୟାଡାମ ଆପଣ ଭାରତର ଜଣେ ପ୍ରଥମ ମହିଳା ସାଇକେଲ ଚାଳିକା ରୂପେ ସମସ୍ତଙ୍କର ସୁପରିଚିତ। ତେବେ ମ୍ୟାଡାମ ନିଶ୍ଚିତ ଭାବେ ପଚାରି ସାଇକେଲ ପ୍ରତି ଆପଣଙ୍କର ରୁଚି କେମିତି ଆସିଲା ଏବଂ ଅତୀତରୁ ନେଇକି ବର୍ତ୍ତମାନ ପର୍ଯ୍ୟନ୍ତ ସାଇକେଲ ଚାଳିକା ରୂପେ ଆପଣଙ୍କର ଜୀବନଯାତ୍ରା କିପରି ରହିଛି?
1: ଏମିତି ଆଜି ଯଦି ମତେ ଜଣେ କିଏ ଦେଖୁଛନ୍ତି, ସେ ଭାବୁଥିବେ କି ମୋର ଏଇ ରାସ୍ତାଟା ବହୁତ ସରଳ ଥିଲା ଆଉ ଆପେ ଆପେ ସବୁକିଛି ହେଇଗଲା। କିନ୍ତୁ ନା, 50-55 ବର୍ଷ ତଳେ ଜଣେ ଝିଅ ସାଇକେଲ ଚଲେଇବା, ସେ ପୁଣି ଗୋଟେ ସ୍ପୋର୍ଟସ ସେଟା ଗୋଟେ ଯିବ, ଏମିତି ସାଧା ସାଇକେଲ ଚଲେଇବା ଅଲଗା କଥା, ପୁଣି ଖେଳିକିରି ନ୍ୟାସନାଲ ଆୱାର୍ଡ ପାଇବ, ସେଇଟା ମୋର ସ୍ୱପ୍ନର ତ ନିଶ୍ଚୟ ବାହାରି ଥିଲା। ଆଉ ତା ଛଡା ମୋ ଫ୍ୟାମିଲି ମାନେ ବି କେବେ ହଠାତ୍ ଭାବିନଥିଲେ ଯେ ମୁଁ ସାଇକେଲିଂ କରିବି। ମୋର ବାପାଙ୍କର ଗୋଟେ ଇଂଲିଶ ରାଲେ ସାଇକେଲ ଥିଲା, ସେଇଥିରେ ମୁଁ ହାଫ୍ ପ୍ୟାଡେଲ ଫୁଲ୍ ପ୍ୟାଡେଲ ଏମିତି ବସିକିରି ଗୋଡ ପାଉନଥିଲି ବି ଠୁକ୍ ଠୁକ୍ କରି ଚଲଉଥିଲି। କିନ୍ତୁ ମୁଁ ବେସିକାଲି ଜଣେ ଆଥଲେଟ୍ ଥିଲି, ମୁଁ 100 ମିଟର 200 ମିଟର ଆଉ ଉଚ୍ଚ ଡିଆଁ ମାନେ ହାଇ ଜମ୍ପ ସେଟା କରୁଥିଲି। ତ ସେଗୁଡ଼ାକ ଷ୍ଟାଡିୟମ ଇସ୍ପାତ ଷ୍ଟାଡିୟମରେ ସେଗୁଡ଼ାକ ଆମର ହଉଥିଲା, ତ ପ୍ରାକ୍ଟିସ କରିବାକୁ ଇସ୍ପାତ ଷ୍ଟାଡିୟମ ଯାଉଥିଲି। ସେଇଠି ମୁଁ ପ୍ରଥମେ ରେସିଂ ସାଇକେଲ ଦେଖିଲି, ଆଉ କହିବାକୁ ଗଲେ ସେ ରେସିଂ ସାଇକେଲ ଏତେ ହାଲକା ଥିଲା, ଥରେ ଯାଇ ଉଠେଇଲି ଭାରି ଭଲ ଲାଗିଲା। ତ ଆମର ଯେ କୋଚ ଥିଲେ ସାଇକେଲିଂ କୋଚ, ତାଙ୍କୁ ମୁଁ ବହୁତ ରିକ୍ୱେଷ୍ଟ କଲି କି ମୁଁ ଟିକେ ଚଲେଇବି ସେ ସାଇକେଲ। ପ୍ରଥମ ଦିନ ତ ମନା କଲେ, କହିଲେ ନା ତୁ ଚଲେଇ ପାରିବୁନି, ଏଇଟା ଫିକ୍ସ ହୁଇଲ ଅଛି, ଗୋଡ଼ ରଖିଲେ ପଡିଯିବୁ। ସେ ବହୁତ ମତେ ଡରେଇଲେ, କିନ୍ତୁ ମୁଁ ନଛର ବନ୍ଧା ପୁଣି ଯାଇକି ତାର ଦିନ ମୋର ନିଜ ପ୍ରାକ୍ଟିସ ସରିଲା ପରେ ଠିଆ ହେଲି, ତେଣୁ ସେଠି ସେ ମତେ ଆଲାଉ ବି କଲେ, ଚଲେଇଲି ବି, ଆଉ ମତେ ବହୁତ ଭଲ ଲାଗିଲା। ତ ସେଇଠୁ କହିବାକୁ ଗଲେ ମୋ ଆଥଲେଟିକ୍ ସାଙ୍ଗରେ ସାଇକ୍ଲିଂ ଗେମ୍ର ବି ଆରମ୍ଭ ହେଇଥିଲା। ଆଉ ତାପରେ ରାଉରକେଲାରେ ସେଇଠୁ ଗଲି ଡିଷ୍ଟ୍ରିକ୍ଟକୁ, ଡିଷ୍ଟ୍ରିକ୍ଟ ସୁନ୍ଦରଗଡ଼ରେ ହଉଥିଲା, ତାପରେ ଷ୍ଟେଟ୍ ମିଟ୍, ଆଉ ଷ୍ଟେଟ୍ ମିଟ୍ ପରେ ସେଇ ବର୍ଷ ମୁଁ ନ୍ୟାସନାଲରେ ସିଲେକ୍ସନ ପାଇଥିଲି। ଆଉ ନ୍ୟାସନାଲରେ ସିଲେକ୍ସନ ପାଇଲା ବେଳେ ମୁଁ ଦୁଇଟି ଯାକ ଇଭେଣ୍ଟରେ ପାଇଥିଲି, ଉଚ୍ଚ ଡିଆଁ ଆଉ ସାଇକ୍ଲିଂରେ। ଯେହେତୁ ଦୁଇଟି ଯାକ ଗୋଟିଏ ସମୟରେ ପ୍ରାକ୍ଟିସ କରିବାକୁ ଆମ କୋଚ୍ ଡାକୁଥିଲେ ସକାଳ 6ଟା ବେଳେ, ବାଧ୍ୟ ହୋଇ ମତେ ଗୋଟିଏ ଛାଡ଼ିବାକୁ ପଡିଲା। ମୁଁ ଜାଣେନି କେମିତି ଡିସାଇଡ୍ ହେଲା, କିନ୍ତୁ ଟସ୍ ଜରିଆରେ ମୁଁ ଡିସାଇଡ୍ କରିକିରି କଲି ଯେ ମୁଁ ସାଇକ୍ଲିଂ କରିବି, ଆଉ ସାଇକ୍ଲିଂ କଲି ବି। ରିଗ୍ରେଟ୍ କିଛି ନାହିଁ ମୋର ସେଥିପାଇଁ ଯେ ମୁଁ କାହିଁକି ଆଥଲେଟିକ୍ ଛାଡ଼ିଦେଲି। ବେଳେବେଳେ ମନ ଦୁଃଖ ହୁଏ କି ଆଥଲେଟିକ୍ କରୁଥିଲି, ହୁଏତ ଭଲ କରିଥାନ୍ତି, କିନ୍ତୁ ସାଇକ୍ଲିଂ କଲି, ସେଠି ବି ଭଗବାନଙ୍କ ଦୟାରୁ ଉପରକୁ ଯାଇଛି, ତେଣୁ ତାପରଠୁ ମୁଁ ସାଇକ୍ଲିଂ କଲି ନ୍ୟାସନାଲ ଲେବଲରେ। ଆଉ କିନ୍ତୁ ଆଥଲେଟିକ୍ସ ମୁଁ ଷ୍ଟେଟ୍ରେ ଖେଳୁଥିଲି, ନହେଲେ ୟୁନିଭର୍ସିଟି ଗେମ୍ରେ ଖେଳୁଥିଲି, ଆଉ ତା ବାହାରକୁ ଆଥଲେଟିକ୍ସ ରେ ଆଉ ଯାଇପାରୁନଥିଲି, କାହିଁକିନା ଦୁଇଟି ଗେମ୍ କରିବା ଅସମ୍ଭବ।
0: ତେବେ ମ୍ୟାଡାମ ବର୍ତ୍ତମାନ ସ୍ଥିତିରେ ସାଇକେଲ ଚାଳନା ଦିନକୁ ଦିନ କମିବାରେ ଲାଗିଛି, ତେବେ ଏହାର କାରଣ କଣ ଆଉ ଏହାର ନିରାକରଣର ଉପାୟ ମଧ୍ୟ କଣ ରହିଛି ସେ ବିଷୟରେ କୁହନ୍ତୁ।
1: ଦେଖନ୍ତୁ, ଯେତେବେଳେ ମାନେ 50 ବର୍ଷ ତଳକୁ ଚାଲିଯିବା ଆମେ, ସେତେବେଳେ ଆମର ଏଇ ସ୍କୁଟର ମୋଟରସାଇକେଲ କି କାର୍ ଏହାର ବହୁଳ ପ୍ରଚାର ପ୍ରସାର ବି ନଥିଲା, ଏତେ ଗାଡି ମୋଟର ବି ନଥିଲା କି ଲୋକମାନଙ୍କର ଏତେ ସମସ୍ତେ ଏତେ ସ୍ୱଚ୍ଛଳ ନଥିଲେ ଯେ ସମସ୍ତଙ୍କୁ କିଣିପାରୁଥିଲେ। ଏବେ ଘରେ ଘରେ ସ୍କୁଟର ମୋଟରସାଇକେଲ, ଆଉ ବର୍ତ୍ତମାନ ରାସ୍ତାଘାଟରେ ବି ବହୁତ ସୁବିଧା ହେଇଗଲାଣି, ତେଣୁ ଲୋକମାନେ ପ୍ରିଫର କରୁଛନ୍ତି ଯିବା ପାଇଁ। ଇଭିନ୍ ସ୍କୁଲ କଲେଜରେ ପିଲାମାନେ ବି ବାପା ମା ମାନେ ଦେଇଦେଉଛନ୍ତି ସ୍କୁଟର, କାହିଁକି ନା 5 କିଲୋମିଟର ବାଟ ଆମ ପିଲା କେମିତି ଯିବ। କିନ୍ତୁ ସେମାନେ ଭାବିବା କଥା ଯେ ଏଇ କମ୍ପ୍ୟୁଟର ଯୁଗରେ ପିଲାମାନେ ଯେତେବେଳେ ଏତେ ସାନ ସାନ ଦିନ କମ୍ପ୍ୟୁଟର ପାଖରେ ବସି ବସି ଯାଉଛନ୍ତି, ତାଙ୍କର କିଛି ଗୋଟେ ବଡି ଫିଟନେସ ପାଇଁ ଏଇଟା ନିହାତି ଦରକାର। କମସେ କମ ଏଇ ସ୍କୁଲ କଲେଜ ଯେତେବେଳେ ଯାଉଛନ୍ତି, ସେମାନେ ଯଦି ସାଇକେଲରେ ଯାଆନ୍ତେ ତାହେଲେ ତାଙ୍କର ବହୁତ ଉପକାର ହୁଅନ୍ତା। କିନ୍ତୁ ମତେ ଲାଗୁଛି ଏବେ ପରିବର୍ତ୍ତନ ସମୟ ଆସିଛି, ଏବଂ ଏବେ ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ମତେ ବହୁତ କନସିୟସ ହଉଛନ୍ତି। ଆଉ ଆପଣ ତ ଜାଣିଥିବେ ଯେ ଆମର ଗଭର୍ଣ୍ଣମେଣ୍ଟ ସାଇକେଲ ରହିଛି ଝିଅମାନଙ୍କ ପାଇଁକା ସବୁ ସାଇକେଲ।

0: ଦେଇଛି, ସେମାନେ ବି ଏବେ ସାଇକେଲ ରେ ଯିବା ଆସିବା କରୁଛନ୍ତି ସେ ଝିଅମାନେ। କିନ୍ତୁ ଯଦି ଆମେ ସମସ୍ତେ ସଚେତନ ହୁଅନ୍ତେ ଏବଂ ସାଇକେଲିଂ କଲେ ଆମ ନିଜ ସ୍ୱାସ୍ଥ୍ୟ ଭଲ ରହିବ, ଆମର ଭଲ ପରିବେଶ ସୃଷ୍ଟି ହବ, ତାହେଲେ ନିଶ୍ଚୟ ଗୋଟେ ଏନ୍ଭାୟରମେଣ୍ଟ ଚେଞ୍ଜ ଗୋଟେ ଆସନ୍ତା। ମୁଁ ଚାଇନା ଯେତେବେଳେ ଯାଇଥିଲି ସେତେବେଳେ ଦେଖିଥିଲି ସମସ୍ତେ ସାଇକେଲ ରେ ଯିବା ଆସିବା କରୁଥିଲେ, ଯଦିଓ ଆମେ ମାନେ ଦୂର ଜାଗାକୁ ଯାଉଥିଲୁ, 30 କିଲୋମିଟର 40 କିଲୋମିଟର ଦୂର ଆମର ଷ୍ଟେଡିୟମ ଥିଲା, ତ ଆମେ ବସ୍ ରେ ଯାଉଥିଲୁ। ସେ ବସ୍ ରେ ଗଲାବେଳେ ବହୁତ ପିଲା ସାଇକେଲ ରେ ଯାଉଥିଲେ, ସେମାନଙ୍କର ସାଇକେଲ ଟ୍ରାକ୍ ବି ଅଲଗା ଅଛି, ମାନେ ସାଇକେଲିଂ ପାର୍କ, ସେଇ ରାସ୍ତାରେ ସେମାନେ ଓନ୍ଲି ସାଇକେଲ ରେ ଯାଆନ୍ତି। ସେମିତି ସୁବିଧା ଆମର ଏଠି ସ୍ପେଶାଲ ଟ୍ରାକ୍ ବି କରାହେଇପାରୁନି, ସେଇଗୁଡାକ ବି ଯଦି କରାହୁଅନ୍ତା ଆକ୍ସିଡେଣ୍ଟ ର ବି କମ୍ ମାନେ ହୁଅନ୍ତା। ଆଉ ସାନ ସାନ ପିଲାମାନଙ୍କୁ ଆମେ ବି ସାଇକେଲ ସେଥିପାଇଁ ପଠେଇବାକୁ ଡର ମିଳୁଛି, ପ୍ୟାରେଣ୍ଟସ ମାନେ ଡରୁଛନ୍ତି କାହିଁକିନା ରାସ୍ତାଘାଟରେ ସୁରକ୍ଷାର ଅଭାବ, ତେଣୁ ସେଇଗୁଡାକ ସବୁ ଯଦି କରାହେଇପାରନ୍ତା ବହୁତ ଭଲ ହୁଅନ୍ତା, ଆଉ ଅନୁକୂଳ ପରିବେଶ ବି ସୃଷ୍ଟି ହେଇପାରନ୍ତା, ଆଉ ଆମ ସମାଜ ଗୋଟେ ସୁସ୍ଥ ଆଉ ପ୍ରଦୂଷଣ ମୁକ୍ତ ରାଜ୍ୟ ହେଇପାରନ୍ତା।
1: ତ ମ୍ୟାଡାମ ଏବେ ଆମକୁ କୁହନ୍ତୁ ସାଇକେଲ ଚଳାଇବାର କଣ ସବୁ ଉନ୍ନତି ପରିଲକ୍ଷିତ ହୋଇଥାଏ? ଆମେ ତ ଜାଣିଲୁ ଯେ ଆମର ଶାରୀରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ଉପକାରିତା ଆସିଥାଏ, କେବଳ ଶାରୀରିକ କ୍ଷେତ୍ରରେ ନା ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହୋଇଥାଏ?
0: ଦେଖନ୍ତୁ, ପ୍ରଥମତଃ ସାଇକେଲ ଗୋଟିଏ ଶସ୍ତା ସୁନ୍ଦର ଆଉ ଏହା ପରିବେଶକୁ ସବୁଜ ସୁନ୍ଦର ସୁସ୍ଥ ରଖିବାରେ କାମ କରେ। ଗରିବ ଘର ଲୋକଙ୍କ ପାଖରେ ବି ସାଇକେଲ ଅଛି, ବଡ଼ ଲୋକ ଯେଉଁମାନେ ସେମାନଙ୍କ ପାଖରେ ବି ସାଇକେଲ ଖଣ୍ଡିଆ ଅଛି, କାହିଁକିନା ସେଇ ଗୋଟିଏ ଯାନ ଯୋଉଟାରେ କି ସମସ୍ତେ ଯିବା ଆସିବା କରିପାରନ୍ତି। ଏବଂ ଦେଖିବେ ଛୁଆ ଯେତେବେଳେ ସାନ ଥାଏ ତାକୁ ଗିଫ୍ଟ ବି ସବୁ ସେଇ ସାଇକେଲ ମିଳେ, ଆଉ ଛୋଟ ଛୋଟ ସାଇକେଲ, 3-ଚକିଆ ସାଇକେଲ ସେଗୁଡାକ ବ୍ୟବହାର କଲା ବି ସେ ଛୁଆମାନେ ବହୁତ ଖୁସି ହୁଅନ୍ତି। ତେଣୁ ସାଇକେଲଟା ଗୋଟେ ଆଦୃତ ଯୁକ୍ତ ଯାନ ଗୋଟେ କହିଲେ ଅତ୍ୟୁକ୍ତି ହବ ନାହିଁ। କିନ୍ତୁ ଆଉ ତା ସହିତ ବି ଆମେ ଜାଣିବା କଥା ଯେ ସ୍ୱାସ୍ଥ୍ୟ କଥା ଯେତେବେଳେ କହୁଛୁ, ମଣିଷର ଫିଟନେସ୍ ଟା ନିହାତି ଦରକାର, କାହିଁକି ନା ଯିଏ ଯେତେ ଭଲ କାମ କରିବ କି ଯେ କୌଣସି ପ୍ରଫେସନ ରେ ଯାଉ, ଯଦି ତାର ହେଲ୍ଥ ଭଲ ଅଛି ତାହେଲେ ସେ ବହୁତ ଭଲ ତାର ସବୁଠୁ ବେଷ୍ଟ ଆଉଟପୁଟ ଦେଇପାରିବ। ସାଇକ୍ଲିଂ, ସୁଇମିଂ ଏସବୁ ହଉଛି ବହୁତ ଭଲ ବ୍ୟାୟାମ, କାହିଁକି ନା ଯାହା କରିବା ବେଳେ ମଣିଷର ସବୁ ମାଂସପେଶୀର ଏକ୍ସରସାଇଜ ହୁଏ, ସାନ ବେଳେ କଲେ ଡେଭଲପ ବି ହୁଏ ଆଉ ବଡ ବେଳେ କଲେ ମେଣ୍ଟେନ ହୁଏ, ଆମର ଆୟୁଷ ବି ଭଲ ବଢିବ, ତା ଛଡା ମନ ପ୍ରଫୁଲ୍ଲ ରହିବ। ଯେହେତୁ ଦେହ ଭଲ ଅଛି ମନ ଭଲ ଅଛି, ଆପେ ଆପେ ଆମେ ସମାଜ ପାଇଁ କେବେ ଭଲ କାମ କରିପାରିବା। ତା ଛଡା ଯେଉଁମାନେ ସବୁ ସାଇକ୍ଲିଂ କରୁଛନ୍ତି ସେମାନେ ଆପଣ ଦେଖିବେ ଅନ୍ୟମାନେ ଯେତିକି ସମୟରେ ଯେଉଁ କାମକୁ ଯେତେ କରିପାରିବେ, ଯେଉଁମାନେ ଫିଟ୍ ଅଛନ୍ତି ସେମାନେ ସେଇଟାକୁ ବହୁତ ମନ ଖୁସିରେ କରିପାରିବେ, ସେମାନେ ବୋଝ ଭଳିଆ ଭାବିବେନି କୌଣସି କାମକୁ। ତେଣୁ ଏଇଟା ଗୋଟେ ବହୁତ ଭଲ ଜିନିଷ ଅଟେ, ଏକ୍ସରସାଇଜ ରେ ବହୁତ ଭଲ କାମ ଦିଏ। ତାପରେ ଆମର ନିହାତି ଅନୁକୂଳ ପରିବେଶ ବି ସୃଷ୍ଟି ହେବ, ଆମର ରାସ୍ତାଘାଟରେ ଆକ୍ସିଡେଣ୍ଟ କମିଯିବ, ଏଇ ଗାଡି ମଟରରେ ଗଲାବେଳେ ତ ବେଶୀ ପରିବେଶ ଦୂଷିତ ହଉଛି, ତା ଛଡା ଆକ୍ସିଡେଣ୍ଟ ବି ବହୁତ ହଉଛି, ଜାମ ହଉଛି, ତ ଆମର ସଡକ ସୁରକ୍ଷାରେ ବି ଏଇଟା କାମ ଦିଅନ୍ତା। ତେଣୁ ସାଇକେଲ ପ୍ରତି ସମସ୍ତେ ଆଗ୍ରହ ଗୋଟେ କରିବା କଥା, ଏବଂ ସେ ଆଗ୍ରହ ସୃଷ୍ଟି କରିବା ପାଇଁ ଆମ ମାନଙ୍କର ସମସ୍ତଙ୍କର ନୈତିକ ଦାୟିତ୍ୱ।
1: ତେବେ ମ୍ୟାଡାମ ଆପଣ ଭାରତର ପ୍ରଥମ ସାଇକେଲ ମହିଳା ଚାଳିକା ରୂପେ ଅର୍ଜୁନ ପୁରସ୍କାର ପ୍ରାପ୍ତ ହେଇଛନ୍ତି, ତେବେ ସେଇ ସମୟର ମୁହୂର୍ତ୍ତ କିପରି ଥିଲା ଏବଂ ଯେତେବେଳେ ଆପଣ ଅର୍ଜୁନ ପୁରସ୍କାର ପ୍ରାପ୍ତ ହେଲେ ଆପଣଙ୍କୁ ସେଇ ମୁହୂର୍ତ୍ତଟା କେମିତି ଲାଗିଥିଲା ଏବଂ କଣ ତା ଉପରେ ଆପଣଙ୍କର ଅନୁଭୂତି ରହିଛି କହନ୍ତୁ?
0: ସତ କହିବାକୁ ଗଲେ ମୁଁ ଯେତେବେଳେ ଅର୍ଜୁନ ପୁରସ୍କାର ପାଇଲି ସେତେବେଳେ ତ ଖେଳୁଥିଲି, ଆକ୍ଟିଭ ସ୍ପୋର୍ଟସ୍ ଥିଲି, ଖେଳୁଥିଲି, ଅର୍ଜୁନ ପୁରସ୍କାର ପାଇଲି, ମୁଁ ଅର୍ଜୁନ ପୁରସ୍କାରର ମହତ୍ତ୍ୱଟା ଏତେ ବୁଝିପାରିନଥିଲି। ମତେ ନ୍ୟାସନାଲର ଯେକୌଣସି ଗୋଲ୍ଡ ମେଡାଲ ଭଳି ଅର୍ଜୁନ ପୁରସ୍କାର ବି ଲାଗିଥିଲା, ଅତି ଗୋଟେ ଇମ୍ପୋର୍ଟାଣ୍ଟ ମତେ ଲାଗୁନଥିଲା। କିନ୍ତୁ ସାଇକ୍ଲିଂ ଛାଡିକିରି ଯେତେବେଳେ ମୁଁ ଓନ୍ଲି ଅଫିସ ଚାକିରି କରୁଥିଲି କି ଅଫିସିଆଲ ହେଇକିରି ସାଇକେଲିଂରେ ଯାଉଥିଲି, ସେତେବେଳେ ମୁଁ ସାଇକେଲିଂର ଅର୍ଜୁନ ପୁରସ୍କାରର ମହତ୍ତ୍ୱଟା ବୁଝିଲି, କାହିଁକି ନା ତ ସେତେବେଳେ ଖେଳୁଥିଲି ଅର୍ଜୁନ ପୁରସ୍କାର ପାଇଲି, ମୁଁ ଖେଳୁଥିଲି, ଖେଳଟାକୁ ମୁଁ ଭଲ ପାଉଥିଲି, ଇଟ୍ ୱାଜ୍ ମାଇ ପ୍ୟାସନ୍, ମୁଁ ଖେଳ ମୋତେ ଭଲ ପାଏ, ସେଥିପାଇଁ ଖେଳରୁ ମୁଁ କଣ ପାଇବି ନ ପାଇବି କୋଉଠୁ କଣ ମିଳିବ ସେଇ ଚକ୍କରରେ ମୁଁ କେବେ ନଥିଲି, ଖେଳୁଥିଲି ଭଲ ଲାଗୁଥିଲା ଖେଳୁଥିଲି ବାସ୍ ଜଷ୍ଟ। ତେଣୁ ଅର୍ଜୁନ ପୁରସ୍କାର ସେଇ ମଝିରେ ପାଇଗଲି, ଖୁସି ତ ନିଶ୍ଚୟ ଲାଗିଲା କିନ୍ତୁ ଏବେ ତାର ବେଶୀ ମହତ୍ତ୍ୱଟା ମୁଁ ବୁଝୁଛି ସତ କହିବାକୁ ଗଲେ, ଆଉ ଓଡିଶା ତ କେହି ପାଇନଥିଲେ, ଏବେ ଆହୁରି ଭଲ ଲାଗୁଛି ମତେ ନିଶ୍ଚୟ।
1: ମାନେ ଆପଣ କହିବାକୁ ଚାହୁଁଛନ୍ତି ଯେ ସେତେବେଳେ ସେଇ ପୁରସ୍କାରର ମହତ୍ତ୍ୱ ଆପଣ ବୁଝି ପାରିନଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ବୁଝିଲେ ସେତେବେଳେ ଆପଣ ଗର୍ବ ଅନୁଭବ କରୁଥିଲେ?
0: ଗର୍ବ ଏକ୍ଜାକ୍ଟଲି ନାହିଁ ନା, ବହୁତ ଖୁସି ଲାଗିଲା ଯେ ଯାହା ହଉ ମୁଁ ଓଡିଶା ପାଇଁକା ଅର୍ଜୁନ ପୁରସ୍କାରଟା ଆଣିପାରିଥିଲି ବୋଲି ନିଜକୁ ହିଁ ଖୁସି ଲାଗିଲା।
1: ତେବେ ମ୍ୟାଡାମ ତ ଏଇସବୁ କ୍ଷେତ୍ରରେ ଆପଣ କାହାକୁ ପ୍ରେରଣା ବୋଲି ମାନୁଛନ୍ତି?
0: ଆକ୍ଚୁଲି ପ୍ରେରଣା ତ କହିବାକୁ ଗଲେ ବାପା ମୋର ପ୍ରଥମ ମାନେ ପ୍ରେରଣା ଜଣ, ସେ ତାଙ୍କଠୁ ଜଣ ମୁଁ ପାଇଛି ସାଇକେଲ ଚଲେଇବା ପାଇଁ।

0: ନେଇଛି ଯେତିକି ଗର୍ବ ନ କରେ ମୋ ଛୁଆ ମାନେ ଦେ ଫିଲ୍ ଭେରି ପ୍ରାଉଡ୍, ମାନେ ତାଙ୍କ ମାମା ଅର୍ଜୁନ ପୁରସ୍କାର ପାଇଛି ବୋଲି ସେମାନେ ଭାରି ଗର୍ବିତ, ସେଇଟା ମତେ ଭାରି ଖୁସି ଲାଗେ। ତେଣୁ ମୁଁ କହିଲି ନା, ମୁଁ ଯାହା ଯେତେବେଳେ ପାଇଥିଲି ଯେତେ ଖୁସି ହଉନଥିଲି, ଏବେ ବେଳେବେଳେ ଛୋଟ ଛୋଟ ଇନ୍ସିଡେଣ୍ଟ ହୁଏ ସେତେବେଳେ ମତେ ଭାରି ଖୁସି ଲାଗେ, ଯାହା ହଉ ଭଗବାନଙ୍କ ଆଶୀର୍ବାଦରୁ ଏଟା ପାଇଥିଲି ବୋଲି।
1: ପରିବାର ଚଳାଇବା ଏବଂ ତା ସହିତ ଖେଳ, ଏଇ ସବୁ ଜିନିଷକୁ କେମିତି ଆପଣ ସମାନତା ରକ୍ଷା କରିପାରୁଥିଲେ?
0: ନା, ଟୁ ବି ଭେରି ଫ୍ରାଙ୍କ, ମୁଁ ବାହାଘର ପରେ ଆକ୍ଟିଭ ସାଇକ୍ଲିଂ କରୁନଥିଲି, ମାନେ କୌଣସି ଇଭେଣ୍ଟରେ ମୁଁ ପାର୍ଟିସିପେଟ୍ କରୁନଥିଲି, ଅଫିସିଆଲ ଭାବେ ଯାଉଥିଲି। କିନ୍ତୁ ମୋର ବହୁତ ବଡ ଗୋଟେ ପ୍ଲସ୍ ପଏଣ୍ଟ, କାହିଁକିନା ମୋ ପ୍ୟାରେଣ୍ଟସ୍ ମାନେ ରାଉରକେଲାରେ ରହୁଥିଲେ, ତେଣୁ ଛୋଟ ଛୁଆ ଯେତେବେଳେ ଥିଲେ ମୋର ଅଫିସିଆଲ ଟୁର୍ ହେଲେ ବି ଛୁଆମାନଙ୍କୁ ମୋ ମାଙ୍କ ପାଖେ ଛାଡି ଦେଇକି ଯାଉଥିଲି, ଆଉ ତେଣୁ ଏତେ ଅସୁବିଧା ହଉନଥିଲା। ଆଉ ଦ୍ୱିତୀୟ କଥା ଥିଲା କି ମୋ ହଜବେଣ୍ଡ ବହୁତ ଇଣ୍ଟରେଷ୍ଟ ଥିଲେ, ସିଏ ରାଧର ମୁଁ ଯେତେବେଳେ ଭାବୁଥିଲି କି ନା ମୁଁ ଯିବିନି, ଆଉ କିଛି ଦରକାର ନାହିଁ, ମୋତେ ଟାଇମ ହଉନି, ମୁଁ ଯାଇପାରିବିନି ସ୍ପୋର୍ଟସ ପାଇଁ କା କିଛି କୋଉଠି ଗୋଟେ ଯିବାର ହେଲେ, ସେ ବରଂ କହୁଥିଲେ ନା ନା ତମର ପରିଚୟ ସ୍ପୋର୍ଟସ କି ନେଇକିରି, ତମେ ଏବେ ପର୍ସନାଲ ଅଫିସର ଅଛ କିନ୍ତୁ ଏଇଟା ତମର ଲାଇଫ ର ନୁହଁ, ତମ ପରିଚୟ ତମର ସ୍ପୋର୍ଟସ କି ନେଇକିରି ବେଶୀ, ତେଣୁ ତାକୁ କେମିତି ଛାଡିଦବ। ତେଣୁ ମୁଁ ଯାଉଥିଲି, ଆଉ ପରବର୍ତ୍ତୀ ସମୟରେ ମୋ ଛୁଆମାନେ ବି ତ ସେମାନେ ବହୁତ ଇଣ୍ଟରେଷ୍ଟେଡ, ସେମାନେ ଯଦିଓ ନିଜେ ନିଜେ ସ୍ପୋର୍ଟସ କୁ କ୍ୟାରିୟର କେବେ କେହି କରିନାହାନ୍ତି, ସେମାନଙ୍କୁ ଇଣ୍ଟରେଷ୍ଟ ନଥିଲା ସ୍ପୋର୍ଟସ କୁ କ୍ୟାରିୟର କରିବାରେ, କିନ୍ତୁ ସେମାନେ ସ୍ପୋର୍ଟସ କୁ ଭାରି ଭଲ ପାଆନ୍ତି, ଆଉ ମୁଁ ଷ୍ଟେଡିୟମରେ ଯେବେ ବି ଯାଏ ସେମାନେ ବି ମୋ ସାଙ୍ଗରେ ପଳାନ୍ତି, ତେଣୁ ଏଗୁଡା ଗୋଟେ ଗୋଟେ ସୁବିଧା ଥିଲା ମୋର। ଆଉ ତା ଛଡା ମୋ ଜୀବନରେ ମୁଁ ସବୁବେଳେ ସବୁ କଥାକୁ ମୁଁ ପ୍ରାୟୋରିଟି ଦେଇ ଆସିଛି, ଯଦି ମୋର ଆଜି ଅଫିସରେ ଆଜି ମିଟିଂ ଅଛି ମାନେ ଦାଟ ଇଜ ମାଇ ପ୍ରାୟୋରିଟି, ମୋର ଫ୍ୟାମିଲି ଅଛି କି କଣ ଅଛି, ମୁଁ ତାକୁ ଅଫିସରେ ଫ୍ୟାମିଲି କଥା ନାହିଁ କି ଫ୍ୟାମିଲିରେ ଆସିଲା ପରେ ଅଫିସରୁ ମୁଁ ଅଫିସ କଥା ବାର୍ତ୍ତା ହୁଏନି, ତେଣୁ ଟିକେ ମୁଁ ତାର ଗୋଟେ ରେଖା ଟାଣି ଦେଇଥିଲି କି ମତେ ଏଇ ସମୟରେ ଏଇଟା କରିବା କଥା, ଆଉ ଜୀବନଟା ମୋର ଠିକ ଚାଲିଗଲା ଭଗବାନଙ୍କ ଦୟାରୁ।
1: ତେବେ ମ୍ୟାଡମ, ଏତେ ଦିନର ଜୀବନ ଯାତ୍ରା ଭିତରେ ଅନେକ କିଛି ଘଟଣା ଦୁର୍ଘଟଣା ସୁଖ ଦୁଃଖ ତ ନିଶ୍ଚୟ ଭାବେ ରହିଥିବ, ଏମିତି କିଛି ସ୍ମୃତି ଅଛି ଯାହାକି ଆପଣ ଆମ ସାଙ୍ଗରେ ବାଣ୍ଟିବାକୁ ଚାହୁଁଛନ୍ତି?
0: ହଁ ନିଶ୍ଚୟ, ମାନେ ମୁଁ ତ ପ୍ରଥମରୁ କହିଛି ମୋର ଜୀବନ ଏମିତି ନୁହଁ ଯେ ମୁଁ ସିଲଭର ସ୍ପୁନ ନେଇକି ଜନ୍ମ ହେଇଥିଲି, ଏବେ ଯିଏ ମତେ ଦେଖିବ ସେ କେବେ ଭାବିପାରିବନି ଯେ ମୁଁ ଗୋଟେ ଗୋଟେ କଥା ଏବେ ବି ଭାବିଲେ ରୁମ ଟାଙ୍କୁରି ଉଠିଲେ ଯେ ମୁଁ କେମିତି ପୁଣି ନେକ୍ସଟ ଡେ ସାଇକ୍ଲିଂ କରିବାକୁ ଯାଉଥିଲି, ଏମିତି ସେ ବି ସମୟ ଆସୁଛି ସବୁବେଳେ ଭାବେ କି ନା ଆଉ କରିପାରିବିନି ଛାଡ଼ିଦେବି, କାହିଁକିନା ଆଉ ତ ଇଣ୍ଟରନ୍ୟାସନାଲ ଇଭେଣ୍ଟ ଯାଉନି, ଟିମ୍ ଏଠି ଯାଉନି, ସେଟା ଯାଉନି, ନା ଥାଉ ଏଥରକ ଛାଡ଼ିଦେବି। କିନ୍ତୁ ପୁଣି ଯେମିତି ସକାଳ ହୁଏ, ସକାଳ ଠିକ 5 ବାଜିଲେ ମୁଁ ନିଦ ଭାଙ୍ଗିଯିବ, ମୁଁ ଉଠିବି ପୁଣି ଯାହା ପଢାପଢି ଯାହା ଟିକେ କରିବା ପୁଣି ଚାଲିଲି ସାଇକେଲ ଧରିଥିଲି, ତେଣୁ ସେଠି ଗୋଟେ ନିଶ୍ଚୟ ହେଇଯାଇଥିଲା ମୋର। ଆଉ ମୋର ମନେ ଅଛି 1978 ଡିସେମ୍ବର ମାସ କଲିକତାରେ ଆମର ସୁଷମା କ୍ଲବରେ ଗୋଟେ 40 କିଲୋମିଟର ରୋଡ ଇଭେଣ୍ଟ ଥିଲା, ମୁଁ ସେଇ ଇଭେଣ୍ଟକୁ ଯାଇଥିଲି, ଜଷ୍ଟ ତା ଆଗ ବର୍ଷ ବି ସେଇଠି ସେମିତି ଓପନ ନ୍ୟାସନାଲ ହେଇଥିଲା 40 କିଲୋମିଟର, ଆଉ ମୁଁ ସେଥିରେ ଫାର୍ଷ୍ଟ ହେଇଥିଲି। ତେଣୁ ସେକେଣ୍ଡ ଟାଇମ୍ ଯେତେବେଳେ ମୁଁ କଲିକତା ଯାଇଥିଲି ସେ ଇଭେଣ୍ଟରେ ପାର୍ଟିସିପେଟ୍ କରିବା ପାଇଁ, ତାଙ୍କର ଅମୃତ ବଜାର ପତ୍ରିକା, ତାଙ୍କର ବେଙ୍ଗଲୀ ନ୍ୟୁଜ୍ ପେପରରେ ବହୁତ ମାନେ ଆଡଭର୍ଟାଇଜମେଣ୍ଟ ବି କରିଥିଲେ, ଇଭିନ୍ ମୋ ନାଁ ସହିତ ଫଟୋ ବି ଛପା ହେଇକି ଆଡଭର୍ଟାଇଜମେଣ୍ଟ ହେଇଥିଲା ଯେ ସି ଇଜ୍ ପାର୍ଟିସିପେଟିଂ ଏଇ ରେସ୍ରେ, ସେ ବି ଆସୁଛନ୍ତି। ମୁଁ ତ ଚଲେଇବାକୁ ଯାଉଛି, ନିଶ୍ଚୟ ଭାବିବି କି ଫାର୍ଷ୍ଟ ହେବି ବୋଲି, ତ ଭାବିବି ପ୍ରାକ୍ଟିସ୍ କରିଛି ନିଶ୍ଚୟ ଫାର୍ଷ୍ଟ ହେବି ବୋଲି ଭାବିବି, କିନ୍ତୁ ମୋର ଏତେ ଦୁର୍ଭାଗ୍ୟ ଯେ ଚଲେଇଛି 30 କିଲୋମିଟର ବାଟ ମୁଁ ଚଲେଇ ସାରିଲିଣି, ଆଉ ବୋଧେ 10 କିଲୋମିଟର ବାଟ ବି ନାହିଁ, ଫିନିସିଂ ଲାଇନ୍ ଆଉ ଅଳ୍ପ ବାଟ ଅଛି ବୋଲି ଅଲରେଡି ଆନାଉନ୍ସମେଣ୍ଟ ହେଇସାରିଲିଣି। ମୁଁ ଚଲେଇଲା ବେଳକୁ ଦେଖୁଛି କି ମୋର ସାଇକେଲ ଚାଲୁନି, ମୁଁ ସେତେବେଳେ ଫାର୍ଷ୍ଟ ବଞ୍ଚରେ ଥିଲି, ସମସ୍ତେ ହୋପ୍ କରିଥିଲେ ଫାର୍ଷ୍ଟ ଆସିବ ବୋଲି, ମୁଁ ଫାର୍ଷ୍ଟ ବଞ୍ଚରେ ଥିଲି, ଚଲଉଛି ମାନେ ଯେତେ ପ୍ୟାଡେଲ ମାରୁଛି ଆଉ ଚାଲୁନି, କି ଅନେଇଲି ପଛକୁ ସାଇକେଲ କୁ, କଣ ହେଇଛି ମୋ ସାଇକେଲ ରେ କିଛି ହେଇଗଲା କି? ଆପଣ ବିଶ୍ୱାସ କରିବେନି, ମୋ ସାଇକେଲ ରେ କିଛି ପମ୍ପ ନଥିଲା, ଅଲରେଡି ସାଇକେଲ ପଙ୍କ୍ଚର ହେଇଯାଇଛି, ଆଉ ଯଦି ମୁଁ ଚଲେଇବି ବି ଜୋରରେ ଚଲେଇବି ମୁଁ ନିଜେ ପଡିବି, ଆକ୍ସିଡେଣ୍ଟ ହବ, ହାତରେ ଓହ୍ଲେଇଲି। ସେତେବେଳେ କୌଣସି ସୁବିଧା ନଥିଲା ଯେ ଆଉ ଗୋଟେ ସାଇକେଲ ମତେ କିଏ ଗୋଟେ ଏକ୍ସଚେଞ୍ଜ କରିଦବ କି ମୁଁ ଚଲେଇବି, ହେଇପାରିଲାନି। ଆଉ ମାନେ ରୀତିମତେ ସେଠି ଠିଆ ହେଇକି କାନ୍ଦିବା ଛଡା ମୋର କିଛି ନଥିଲା, ମାନେ ଇମୋସନାଲି ମୁଁ କାନ୍ଦି ପକେଇଲି। ତାପରେ ଇଭେଣ୍ଟ ଶେଷ ହେଲା, ମୁଁ ବଧାରୁ ଓହ୍ଲେଇ ଯାଇଥିଲି, ତେଣୁ ଇଭେଣ୍ଟରେ ମୁଁ କିଛି ପ୍ରାଇଜ୍ ପାଇନଥିଲି, ସମସ୍ତେ ଆସି ମତେ ପ୍ରବୋଧନା ଦଉଥିଲେ ନା ଠିକ ଅଛି ହେଇଗଲା କଣ ଅଛି ଏମିତି କାନ୍ଦୁଛୁ କାହିଁକି, କିନ୍ତୁ ମୁଁ ମାନେ କାହିଁକି ଏମିତି ହେଲା, ମୋର କେମିତି ପଙ୍କ୍ଚର ହେଲା, ସେଇ କଥାଟା ମୁଁ ମାନେ ରିକନ୍ସାଇଲ୍ କରିପାରୁନଥିଲି, ତ ନିହାତି ଖରାପ ଲାଗୁଥିଲା ଆଉ କଣ। ସେଇଟା ମୋ ଜୀବନର ସବୁଠୁ ବଡ଼ ଗୋଟେ ସେଟ୍ବ୍ୟାକ୍, ମାନେ ଏମିତି କିଛି ନୁହଁ, ସେଟା ନ୍ୟାସନାଲ ଇଭେଣ୍ଟ ନଥିଲା, ଗୋଟେ ଓପନ୍ ନ୍ୟାସନାଲ ଥିଲା, କିନ୍ତୁ ହେଲେ ବି ଗୋଟେ ଜଣେ ଜାଣୁ ଜାଣୁ ହାତରୁ ଫାର୍ଷ୍ଟ ପ୍ରାଇଜ୍ ଚାଲିଯିବ ସେଟା ଭାରି ଖରାପ ଲାଗୁଥିଲା, ମାନେ ଏବେ ବି ମନେ ପଡ଼ିଲେ ମତେ ଖରାପ ଲାଗେ କାହିଁକି ଏମିତି ହେଲା।
1: ନିଶ୍ଚିତ ଭାବେ ଖରାପ ଲାଗିଥିବ କାହିଁକି ନା।

0: ଆପଣ ପାଖାପାଖି ମାନେ ୱିନର ହବାକୁ ଯାଉଛନ୍ତି ଏବଂ ସେହି ସମୟରେ ସାଇକେଲର ଏଭଳି ଅସୁବିଧା
1: ଆଜ୍ଞା ଆଜ୍ଞା
0: ଆମେ ପଚାରିବା, ଆପଣ ଯେମିତି କହିଲେ ସେତେବେଳେ ଏସବୁ ସୁବିଧା ନଥିଲା, କିନ୍ତୁ ଅତୀତରୁ ନେଇକି ବର୍ତ୍ତମାନ ପର୍ଯ୍ୟନ୍ତ ସାଇକେଲ ଚଳେଇବାକୁ ନେଇକି କଣ ସବୁ ସୁବିଧା ଅସୁବିଧା ପରିଲକ୍ଷିତ ହେଇଛି ଏବଂ ଅତୀତରୁ ନେଇକି ବର୍ତ୍ତମାନ ମଧ୍ୟରେ କଣ ସବୁ ସାଇକେଲ ଚାଳନାକୁ ନେଇକି ଭିନ୍ନତା ପରିଲକ୍ଷିତ ହେଇଛି?
1: ନା, ଆମ ବେଳର ସାଇକେଲ ଚଲେଇବା ଆଉ ଏବେକାର ନିଶ୍ଚୟ ବହୁତ ତଫାତ୍, ବହୁତ ସି ଚେଞ୍ଜ ହେଇଗଲାଣି କହିବାକୁ ଗଲେ। କାହିଁକି ନା ଆମ ବେଳେ ଯୋଉ ସେତେବେଳେ ବି ରେସିଂ ସାଇକେଲ ଇଣ୍ଡିଆରେ ମିଳୁନଥିଲା, ସୁବିଧାରେ ମିଳୁନଥିଲା ଏବଂ ଦାମ ବହୁତ ଥିଲା। ମାନେ ମୁଁ ମୋ କଥା କହୁଛି, ମୁଁ ଗୋଟେ ଇଣ୍ଟରେଷ୍ଟ ଫ୍ରି ଲୋନ୍ ନେଇକିରି ଗୋଟେ ସାଇକେଲ କିଣିଥିଲି, ବାପା ଗୋଟେ PF ଲୋନ୍ ନେଇକିରି ମତେ ଗୋଟେ ସାଇକେଲ କିଣିଥିଲେ, ଆଣ୍ଡ ସେଗୁଡାକ ସବୁ ପୁଣି ସେକେଣ୍ଡ ହ୍ୟାଣ୍ଡ ସାଇକେଲ ଟାଟାରୁ ଯାଇକି ଆମେ କିଣିକି ଆଣିଥିଲୁ। ଯୋଉମାନେ ସିନିୟର ସାଇକେଲିଷ୍ଟ ସବୁ ଟାଟାର ଥିଲେ ବିହାରର, ସେଇମାନଙ୍କଠୁ ଆମେ କିଣିକି ଆଣିଥିଲୁ। ତେଣୁ ମୁଁ ସେଇ ସାଇକେଲ ଚଲାଉଥିଲି ଆଉ ସେଇ ସାଇକେଲ ହିଁ ନ୍ୟାସନାଲରେ ପ୍ରାଇଜ ପାଇଥିଲି, ଇଣ୍ଟରନ୍ୟାସନାଲ ଜଏନ୍ କରିଥିଲି। କିନ୍ତୁ ଏବେ ସାଇକେଲ ବି ସୁବିଧାରେ ମିଳିଲାନି, ଯଦିଓ ଦାମ ବେଶୀ, ସେଥିପାଇଁକା ତ ପିଲାମାନେ ବେଶୀ ଆଗ୍ରହ ଦେଖାଉନାହାନ୍ତି। କିନ୍ତୁ ଏବେ ଆମ ଗଭର୍ଣ୍ଣମେଣ୍ଟ ବି ବହୁତ ସାହାଯ୍ୟ କରୁଛି, ଯେମିତିକା ଆମର ଯୋଉ ପିଲାମାନେ ସବୁ ନ୍ୟାସନାଲ କୋଚିଂ ପାଇଁ ଯାଉଛନ୍ତି କି ନ୍ୟାସନାଲରେ ମେଡେଲ ପାଉଛନ୍ତି କି ମେଡେଲ ପାଇବା ପାଇଁକା ସେମାନେ, ଆମେ ଭାବୁଛୁ ସେମାନେ ପାଇପାରିବେ, ଯେମିତି ଖେଲୋ ଇଣ୍ଡିଆରେ କିଏ ଜଣେ ସିଲେକ୍ସନ ପାଇଛି ତାକୁ ମଧ୍ୟ ସାଇକେଲ ଦିଆହେଇଛି। ତେଣୁ ଏଥିରେ ସେମାନଙ୍କର ବି ଇଣ୍ଟରେଷ୍ଟ ବଢୁଛି, ତ ତାଙ୍କୁ ଦେଖିକିରି ଅନ୍ୟ ପିଲାମାନଙ୍କର ବି ଇଣ୍ଟରେଷ୍ଟ ବଢୁଛି। ସେଇଟା ଗୋଟେ ଇକ୍ୱିପମେଣ୍ଟ ଭଲ ନଥିଲେ ଭଲ ସାଇକ୍ଲିଷ୍ଟ ହେବା ଭାରି ଡିଫିକଲ୍ଟ। ତା ଛଡା ଆମ ସମୟରେ ଆମର ଯୋଉ ସାଇକ୍ଲିଂ ଟ୍ରାକ, ଆମର ଅବଶ୍ୟ ରାଉରକେଲାରେ ଯେହେତୁ ମୁଁ ଥିଲି, ଗୋଟେ ସୁବିଧା ଥିଲା, ମୁଁ ଇସ୍ପାତ ଷ୍ଟାଡିୟମରେ ସାଇକେଲ ଚଲାଉଥିଲି ଆଉ ଇସ୍ପାତ ଷ୍ଟାଡିୟମର ଫାର୍ଷ୍ଟ ଟ୍ରାକଟା ପୁରା ରେସିଂ ସାଇକେଲ ଟ୍ରାକ ପାଇଁକା ଭଳିଆ ହେଇଯାଇଥିଲା, ଏକଦମ ହାର୍ଡ ହେଇଯାଇଥିଲା। ତେଣୁ ସେଇଠି ଆମେ ଚଲାଉଥିଲୁ, କିଛି ଅସୁବିଧା ହଉନଥିଲା। କିନ୍ତୁ ରିଅଲ ଯୋଉମାନେ ସାଇକେଲିଂ ଯେତେବେଳେ ରେସିଂ ସାଇକେଲରେ ଟ୍ରାକ ଇଭେଣ୍ଟ ହୁଏ, ସବୁ ସାଇକେଲିଂ ଭେଲୋଡ୍ରମ ଥାଏ। ସାଇକେଲିଂ ଟ୍ରାକ ଟିକେ ଅଲଗା, ଆପଣମାନେ ଟିଭିରେ ସବୁ ଦେଖିଥିବେ, ସେଇ ଯୋଉ ସାଇକେଲିଂ ଟ୍ରାକଟା ସେଇଠି ଓଡ଼ିଶାରେ ନାହିଁ, ଏବେ ପର୍ଯ୍ୟନ୍ତ ନଥିଲା। ଏବେ କିଟ୍ରେ ଗୋଟିଏ ସାଇକେଲ ଟ୍ରାକ ତିଆରି ହେଇଛି, ସେଥିରେ ହୁଏତ ଆମର ଓଡ଼ିଶାର ସାଇକେଲିଂ ପ୍ରୋବ୍ଲେମ, ସାଇକେଲିଂ ଟ୍ରାକର ପ୍ରୋବ୍ଲେମ କିଛି କମିଯିବ। ଆମ ବେଳେ ଟିକେ ରୋଡ ଗୁଡାକ ଗହଳି ନଥିଲା, ଏବେ ଟିକେ ରୋଡ ଗୁଡାକ ବହୁତ ଗହଳି ହେଇଯାଇଛି। ସେଇଥିପାଇଁ ପିଲାଙ୍କୁ ସେଇ ଅନୁସାରେ ଆଡଜଷ୍ଟ କରି ଟାଇମିଂ ଦେଖିକି, କେତେବେଳେ ରୋଡରେ ଭିଡ଼ ନଥିବ, କେତେବେଳେ ସକାଳୁ ଭୋରୁ ଚଲେଇବେ, ସେଇ ଅନୁସାରେ ସେମାନେ ପ୍ରାକ୍ଟିସ କରୁଛନ୍ତି। କିନ୍ତୁ ନ୍ୟାସନାଲ ଲେବଲ, ଇଣ୍ଟରନ୍ୟାସନାଲ ଲେବଲରେ ଆହୁରି ସେମାନଙ୍କ ସାଇକେଲର, ଆମ ସାଇକେଲିଂ ଫେଡେରେସନ ଅଫ ଇଣ୍ଡିଆର ଆଗରୁ ସାଇକେଲ ବି ତାଙ୍କ ପାଖେ ଏତେ ନଥିଲା, କିନ୍ତୁ 2010 ପରଠୁ ପୁରା ଏତେ ସାଇକେଲ ସେଠି ଆସିକିରି ଦିଆହଉଛି ପିଲାମାନଙ୍କୁ, ଯେଉଁମାନେ ସବୁ ଯାଇକି ସେଠି କୋଚିଂ ନେଉଛନ୍ତି, ସମସ୍ତଙ୍କୁ ସାଇକେଲ ଦିଆହଉଛି ଆଉ ସେମାନେ ସେଇ ସାଇକେଲରେ ପ୍ରାକ୍ଟିସ କରୁଛନ୍ତି। ତେଣୁ ଆମ ପିଲାମାନେ ବି ଇଣ୍ଟରନ୍ୟାସନାଲ ଲେବଲରେ ଆସ୍ତେ ଆସ୍ତେ ଭଲ କରୁଛନ୍ତି ଆଉ ଆଶା କରୁଛୁ ଆମେ 2028 ଅଲମ୍ପିକରେ ଆମର ସାଇକେଲିଂ ଗେମ୍ର ଇଣ୍ଡିଆରୁ ହୁଏତ କେହି ଜଣେ ଦୁଇ ଜଣ ଥାଇପାରନ୍ତି ବୋଲି ଆମେ ଆଶା କରୁଛୁ। ଦେଖାଯାଉ କଣ ହଉଛି, କିନ୍ତୁ ବହୁତ ଚେଞ୍ଜ ତ ହେଇଛି। ସୁଯୋଗ ସୁବିଧା ଦେଲେ ଆମର ଟ୍ୟାଲେଣ୍ଟର ଅଭାବ ନାହିଁ ଓଡ଼ିଶାରେ, କିନ୍ତୁ ସୁବିଧା ସୁଯୋଗ ଠିକ ରାଇଟ୍ରେ ପାଇଲେ, ତାଙ୍କ ରାଇଟ୍ ଟ୍ରାକରେ ସେମାନେ ପଡ଼ିଲେ ନିଶ୍ଚୟ ଭଲ କରିବେ। ଆଉ ଯଦି ଆମର ଟ୍ରାକ ହେଇଯିବ ଆଉ ଭଲ ଇକ୍ୱିପମେଣ୍ଟ ମିଳିବ, ତେଣୁ ନିଶ୍ଚୟ, ତାପରେ ଚେଷ୍ଟା ବି ଚାଲିଛି ଆହୁରି ଭଲ କୋଚ୍ ବି ଆଣିବା ପାଇଁକା, ଯଦି ସବୁ ଠିକଠାକ୍ ହୁଏ ଆମର ଭବିଷ୍ୟତ ବହୁତ ଉଜ୍ଜଳମୟ, ନିଶ୍ଚୟ ସାଇକେଲିଂର ବହୁତ ଉଜ୍ଜଳମୟ।
0: ନିଶ୍ଚିତ ଭାବେ ଶେଷରେ ପଚାରିବି, ଆପଣଙ୍କର ସାଇକେଲକୁ ନେଇକି କଣ ସ୍ୱପ୍ନ ରହିଛି?
1: ମୋର ଏଇଟା ଗୋଟେ ଡ୍ରିମ୍ ଯେ ମୋ ପରେ ଆଉ ଟିକେ ଭଲ ସାଇକ୍ଲିଷ୍ଟ ମାନେ ଯେମିତି ବାହାରନ୍ତେ, ସେମାନେ ମଧ୍ୟ ଆମର ଓଡ଼ିଶା ପାଇଁକା ଅର୍ଜୁନ ପୁରସ୍କାର ଆଣନ୍ତେ, ଇଣ୍ଟରନ୍ୟାସନାଲ ଲେବଲରେ ପହଞ୍ଚନ୍ତେ, ତାହେଲେ ବହୁତ ଭଲ ଲାଗନ୍ତା। ପିଲାମାନେ ଏବେ ଆସ୍ତେ ଆସ୍ତେ ବାହାରୁଛନ୍ତି, ପ୍ରାକ୍ଟିସ୍ କରୁଛନ୍ତି ଡିଫରେଣ୍ଟ ଜାଗାରେ, ରାଉରକେଲାରେ, ଭଦ୍ରକରେ, ଭୁବନେଶ୍ୱରରେ, ଯାଜପୁରରେ, ସବୁ ବିଭିନ୍ନ ଜାଗାରେ ସେମାନେ ପ୍ରାକ୍ଟିସ କରୁଛନ୍ତି। ସେମାନେ ପ୍ରାକ୍ଟିସ କଲା ପରେ ଆଉ ଟିକେ ସବୁଆଡୁ ସୁବିଧା ସୁଯୋଗ ମିଳିଲେ ନିଶ୍ଚୟ ସେମାନେ ଭଲ କରିବେ।
0: ତେବେ ମ୍ୟାଡମ ଶେଷ ଉପଦେଶ କଣ ରହିବ?
1: ଶ୍ରୋତା ବନ୍ଧୁମାନଙ୍କୁ ମୁଁ ଏତିକି କହିବି କି ଯାହା କରନ୍ତୁ ମନ ଦେଇ କରନ୍ତୁ, ଖୁସିରେ କରନ୍ତୁ, ଆଣ୍ଡ ସେଇ ଜିନିଷକୁ ଭଲ ପାଆନ୍ତୁ। ଯଦି ତାକୁ ଭଲ ନ ପାଇବେ, ଫୋର୍ସଫୁଲି କିଏ ତାଙ୍କୁ ଯଦି ଜବରଦସ୍ତି କିଛି ଜିନିଷ କରିବାକୁ ଚାହିଁବ, ମନ ନଥିଲେ ସେ ତାର ବେଷ୍ଟ ଆଉଟପୁଟ ଦେଇପାରିବନି। ଫୁଲ୍ ମାଇଣ୍ଡଟା ସେଥିରେ ପୁରା ଦିଅନ୍ତୁ, ଆଣ୍ଡ ନିଶ୍ଚୟ ଆପଣଙ୍କୁ ସକ୍ସେସ ହବ। ଆଉ ନିଜକୁ ଯେ ଖାଲି କୃତକାର୍ଯ୍ୟ କରେଇବେ ନୁହଁ, ଆପଣଙ୍କ ପରିବାର, ଆମ ରାଜ୍ୟ, ଆମ ଦେଶ ସେଥିକୁ ସମ୍ମାନିତ ହବ। ତେଣୁ ସମସ୍ତଙ୍କୁ ମୋର ବହୁତ ବହୁତ ବହୁତ ଶୁଭେଚ୍ଛା।
0: ବହୁତ ବଢିଆ କଥା ମ୍ୟାଡମ। ତେବେ ମ୍ୟାଡମ ଆପଣ ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆଜି ଆମ କାର୍ଯ୍ୟକ୍ରମରେ ଆପଣଙ୍କୁ ଧନ୍ୟବାଦ।
1: ବହୁତ ବହୁତ ଧନ୍ୟବାଦ।

ତେବେ ଶ୍ରୋତା ବନ୍ଧୁ, ଆଜିର ଖେଳ ଜଗତ କାର୍ଯ୍ୟକ୍ରମରେ ଆଜି ଆମେ ଜାଣିଲେ ସାଇକେଲ ଚାଳନାକୁ ନେଇ ଅନେକ କିଛି କଥା। କ୍ରୀଡ଼ା ବା ଖେଳ ଦେଶ ଦେଶ ମଧ୍ୟରେ ମୈତ୍ରୀ ଏବଂ ସଦ୍ଭାବନା ପ୍ରତିଷ୍ଠା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। କ୍ରୀଡ଼ା ଯୁବ ସମାଜକୁ କେବଳ ଅଗ୍ରଗାମୀ ହେବା ପାଇଁ ନୁହେଁ, ପ୍ରେରଣା ମଧ୍ୟ ଯୋଗାଇଥାଏ। ଶରୀର ଗଠନ ତଥା ଶୃଙ୍ଖଳା ଶିକ୍ଷା ଦିଗରେ ମଧ୍ୟ ସହାୟକ ହୋଇଥାଏ ଏବଂ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକତା ସୂତ୍ରରେ ସମସ୍ତଙ୍କୁ ବାନ୍ଧି ରଖିଥାଏ। ସେଇଥିପାଇଁ ହିଁ ତ ପୃଥିବୀର ବିଭିନ୍ନ ଦେଶରେ ବିଭିନ୍ନ ସମୟରେ ନାନା ପ୍ରକାରର ଖେଳ ବା କ୍ରୀଡ଼ା ଉତ୍ସବର ଆୟୋଜନ କରାଯାଇଥାଏ ଓ ଯେଉଁମାନେ ବିଜୟୀ ହୁଅନ୍ତି ସେମାନଙ୍କୁ ବିଶ୍ୱର ଶ୍ରେଷ୍ଠ ଖେଳାଳି ଭାବରେ ସମ୍ମାନ ଦିଆଯାଇଥାଏ। ତେବେ ଏଥିରେ ଆମ ଦେଶ ଭାରତ ମଧ୍ୟ କିଛି କମ୍ ନୁହେଁ। ଭାରତର ଅନେକ କ୍ରୀଡ଼ାବିତ୍ ବା ଖେଳାଳିମାନେ ଆମର ଦେଶକୁ ଆନ୍ତର୍ଜାତୀୟ ସ୍ତରରେ ସାମିଲ କରି ଆମ ଦେଶର ଗୌରବକୁ ଦ୍ୱିଗୁଣିତ କରିଛନ୍ତି। ତେବେ କ୍ରୀଡ଼ା କ୍ଷେତ୍ରରେ ଆମେ ମଧ୍ୟ ନିଜକୁ ସାମିଲ କରି ନିଜର ଏକ ପରିଚୟ ତିଆରି କରିବା ସହିତ ଦେଶର ମଧ୍ୟ ଯଶ ରଖିବା।

ତେବେ ଶ୍ରୋତା ବନ୍ଧୁ, ସମୟ ସୂଚାଇ ଦେଲାଣି ଆଜିର ଖେଳ ଜଗତ କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ପୁଣି ଭେଟିବା ଆଉ ଏକ କ୍ରୀଡ଼ାବିତ୍କୁ ନେଇ। ତେବେ ଆଜି ପାଇଁ ଆପଣଙ୍କ ରେଡ଼ିଓ ସାଥୀ ମୋନାଲିସାକୁ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।

0: ଶ୍ରୋତା ବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ଶିଳ୍ପ ଜଗତ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଥିଲେ ମୋନାଲିସା ଗୌଡ଼ ଏବଂ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ।
1: ପ୍ରତିଟି ଖୁସିର ମିଠା ସାଥୀ ଡିଭାଇନ୍ ଡିଲାଇଟ୍ସ। ତାଜା ହୋମମେଡ୍ ଓ କଷ୍ଟମାଇଜ୍ଡ କେକ୍ ଅର୍ଡର ପାଇଁ ଫୋନ କରନ୍ତୁ 8763257620 ରେ। ଡିଭାଇନ୍ ଡିଲାଇଟ୍ସ, ପ୍ରତ୍ୟେକ ବାଇଟ୍ରେ ଖୁସି ଝଲସେ।
2: ହଁ, ଇଏ କଷ୍ଟମର କେୟାର କୋଉଠି? ହଁ ମ୍ୟାଡମ।
3: ଆଜ୍ଞା।
2: ଇଏ କେୱାଇସି ଅପଡେଟ୍ ପାଇଁ ମୋ ପାଖକୁ ବାରମ୍ବାର ମେସେଜ କାହିଁକି ଆସୁଛି?
3: କାରଣ ବ୍ୟାଙ୍କିଂ ସେବା ଗୁଡିକ ପାଇଁ ନିର୍ଦ୍ଧାରିତ ସମୟରେ କେୱାଇସି ଅପଡେଟ୍ କରିବା ଉଚିତ।
2: କିନ୍ତୁ ଇଏ ହବ କେମିତି?
3: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ନିଜ ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଂ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ।
2: ଆଚ୍ଛା, ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ?
3: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ କେୱାଇସି ଅପଡେଟ୍ କରାଇ ପାରିବେ।
2: ବାସ୍
3: ବାସ୍,
2: ବୁଝିଗଲି।
3: ନିଜର କେୱାଇସି ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
4: ଆର୍ବିଆଇ କହେ,
3: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
5: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
6: ସଚେତନତା ଓ ସତର୍କତା ହିଁ ସୁରକ୍ଷା। ବଜ୍ରପାତ ପ୍ରତି ସାବଧାନତା, ଯଥା ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କା ଘର ଭିତରକୁ ଚାଲି ଆସନ୍ତୁ। ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ। ଖୋଲା ପଡ଼ିଆ ବା କ୍ଷେତରେ ରୁହନ୍ତୁ ନାହିଁ। ନିରାପଦ ଆଶ୍ରୟସ୍ଥଳୀ ଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଜାକି ଜୁକି ହୋଇ ବସିଯାଆନ୍ତୁ। ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରିଦିଅନ୍ତୁ। ବିଜୁଳି ମାରୁଥିବା ସମୟରେ ଯଦି ଆପଣ କାର, ବସ୍ ବା ଅନ୍ୟ ମୋଟା ଚାଦର ଥିବା ଯାନ ଭିତରେ ଅଛନ୍ତି, ତାହେଲେ ପଦାକୁ ବାହାରନ୍ତୁ ନାହିଁ। ସାଇକେଲ ବା ମୋଟର ବାଇକ୍ ଚଲାନ୍ତୁ ନାହିଁ। ଲୁହା ଖମ୍ବ, ବିଦ୍ୟୁତ ତାର ଇତ୍ୟାଦି ଠାରୁ ଦୂରରେ ରୁହନ୍ତୁ। ପୋଖରୀ ବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ। ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି, ତାହେଲେ ଯଥାଶୀଘ୍ର ବାହାରି ଆସନ୍ତୁ। ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡ଼ି ଉଡ଼ାନ୍ତୁ ନାହିଁ। ହାତରେ ମାଛ ଧରା ବନିଶୀ, ଲୁହା ବେଣ୍ଟ ଛତା ବା ଲୁହା ଛଡ଼ ଧରନ୍ତୁ ନାହିଁ। ଘର ଭିତରେ ଥିବା ବେଳେ ଝରକା, କବାଟ ଏବଂ କାନ୍ଥ ଠାରୁ ଛାଡ଼ି ରୁହନ୍ତୁ। ବିଦ୍ୟୁତ ପ୍ରବାହିତ ବସ୍ତୁ ଠାରୁ ଦୂରରେ ରୁହନ୍ତୁ। ସଚେତନତା ଓ ସତର୍କତା ହିଁ ସୁରକ୍ଷା।
0: ଆକାଶବାଣୀ ରାଉରକେଲା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବେଣ୍ଡରେ 102.6 ମେଗାହର୍ଜ ଯୋଗେ। ଆକାଶବାଣୀ ସଦାସର୍ବଦା ଆପଣଙ୍କ ମନୋରଞ୍ଜନ ପାଇଁ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ 7008284 8758। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ 8249809672। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 102.6 ମେଗାହର୍ଜ ଯୋଗେ ଆକାଶବାଣୀ ରାଉରକେଲା କେନ୍ଦ୍ରକୁ।
6: ସଚେତନତା ଓ ସତର୍କତା ହିଁ ସୁରକ୍ଷା। ବଜ୍ରପାତ ପ୍ରତି ସାବଧାନତା, ଯଥା ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କା ଘର ଭିତରକୁ ଚାଲି ଆସନ୍ତୁ। ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ। ଖୋଲା ପଡ଼ିଆ ବା କ୍ଷେତରେ ରୁହନ୍ତୁ ନାହିଁ। ନିରାପଦ ଆଶ୍ରୟସ୍ଥଳୀ ଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଜାକି ଜୁକି ହୋଇ ବସିଯାଆନ୍ତୁ। ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରିଦିଅନ୍ତୁ। ବିଜୁଳି ମାରୁଥିବା ସମୟରେ ଯଦି ଆପଣ କାର୍, ବସ୍ ବା ଅନ୍ୟ ମୋଟା ଚାଦର ଥିବା ଯାନ ଭିତରେ ଅଛନ୍ତି, ତାହେଲେ ପଦାକୁ ବାହାରନ୍ତୁ ନାହିଁ। ସାଇକେଲ ବା ମୋଟର ବାଇକ୍ ଚଲାନ୍ତୁ ନାହିଁ। ଲୁହା ଖମ୍ବ, ବିଦ୍ୟୁତ ତାର ଇତ୍ୟାଦି ଠାରୁ ଦୂରରେ ରୁହନ୍ତୁ। ପୋଖରୀ ବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ। ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି, ତାହେଲେ ଯଥାଶୀଘ୍ର ବାହାରି ଆସନ୍ତୁ। ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡ଼ି ଉଡ଼ାନ୍ତୁ ନାହିଁ। ହାତରେ ମାଛ ଧରା ବନିଶୀ, ଲୁହା ବେଣ୍ଟ ଛତା ବା ଲୁହା ଛଡ଼ ଧରନ୍ତୁ ନାହିଁ। ଘର ଭିତରେ ଥିବାବେଳେ ଝରକା, କବାଟ ଏବଂ କାନ୍ଥ ଠାରୁ ଛାଡ଼ି ରୁହନ୍ତୁ। ବିଦ୍ୟୁତ ପ୍ରବାହିତ ବସ୍ତୁ ଠାରୁ ଦୂରରେ ରୁହନ୍ତୁ। ସଚେତନତା ଓ ସତର୍କତା ହିଁ ସୁରକ୍ଷା।
1: প্রতিটি খুশির মিঠা সাথী ডিভাইন ডিলাইটস তাজা হোমমেড ও কাস্টমাইজড কেক অর্ডার পাই ফোন করন্তু 8763251।

ସଚେତନତା ଓ ସତର୍କତା ହିଁ ସୁରକ୍ଷା। ବଜ୍ରପାତ ପ୍ରତି ସାବଧାନତା, ଯଥା ଘଡ଼ଘଡ଼ି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କା ଘର ଭିତରକୁ ଚାଲି ଆସନ୍ତୁ। ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ। ଖୋଲା ପଡ଼ିଆ ବା କ୍ଷେତରେ ରୁହନ୍ତୁ ନାହିଁ। ନିରାପଦ ଆଶ୍ରୟସ୍ଥଳୀ ଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଜାକି ଜୁକି ହୋଇ ବସିଯାଆନ୍ତୁ। ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜିନିଷ ଅଲଗା କରିଦିଅନ୍ତୁ। ବିଜୁଳି ମାରୁଥିବା ସମୟରେ ଯଦି ଆପଣ କାର୍, ବସ୍ ବା ଅନ୍ୟ ମୋଟା ଚାଦର ଥିବା ଯାନ ଭିତରେ ଅଛନ୍ତି, ତାହେଲେ ପଦାକୁ ବାହାରନ୍ତୁ ନାହିଁ। ସାଇକେଲ ବା ମୋଟର ବାଇକ୍ ଚଲାନ୍ତୁ ନାହିଁ। ଲୁହା ଖମ୍ବ, ବିଦ୍ୟୁତ ତାର ଇତ୍ୟାଦି ଠାରୁ ଦୂରରେ ରୁହନ୍ତୁ। ପୋଖରୀ ବା ଜଳାଶୟ ନିକଟରେ ରୁହନ୍ତୁ ନାହିଁ। ଯଦି ଆପଣ ପାଣି ଭିତରେ କିମ୍ବା ଡଙ୍ଗା ଭିତରେ ଅଛନ୍ତି, ତାହେଲେ ଯଥାଶୀଘ୍ର ବାହାରି ଆସନ୍ତୁ। ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡ଼ି ଉଡ଼ାନ୍ତୁ ନାହିଁ। ହାତରେ ମାଛ ଧରା ବନିଶୀ, ଲୁହା ବେଣ୍ଟ ଛତା ବା ଲୁହା ଛଡ଼ ଧରନ୍ତୁ ନାହିଁ। ଘର ଭିତରେ ଥିବାବେଳେ ଝରକା, କବାଟ ଏବଂ କାନ୍ଥ ଠାରୁ ଛାଡ଼ି ରୁହନ୍ତୁ। ବିଦ୍ୟୁତ ପ୍ରବାହିତ ବସ୍ତୁ ଠାରୁ ଦୂରରେ ରୁହନ୍ତୁ। ସଚେତନତା ଓ ସତର୍କତା ହିଁ ସୁରକ୍ଷା।

0: କ'ଣ ଆପଣ ଗୋଟେ ଓଡ଼ିଆ ମିଡିୟମ କୋଚିଂ ସେଣ୍ଟର ଖୋଜୁଛନ୍ତି? ଏବେ ଚିନ୍ତା ଛାଡ଼ନ୍ତୁ, ରାଉରକେଲାର ଶିଭାଙ୍ଗୀ କୋଚିଂ ସେଣ୍ଟର ନର୍ସରୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭରସା ଯୋଗ୍ୟ ଅନୁଷ୍ଠାନ। ଉତ୍ତମ ଶିକ୍ଷା, ସଠିକ୍ ମାର୍ଗଦର୍ଶକ ଏବଂ ଉଜ୍ଜ୍ୱଳ ଭବିଷ୍ୟତ କେବଳ ଶିଭାଙ୍ଗୀ କୋଚିଂ ସେଣ୍ଟରରେ। ଯୋଗାଯୋଗ କରନ୍ତୁ A248 ସେକ୍ଟର 1 ରାଉରକେଲା। ମୋବାଇଲ ନମ୍ବର 9348961843 କିମ୍ବା 9564968302।
1: ଶ୍ରୋତାବନ୍ଧୁ ଶୁଣିଛନ୍ତି ସୁଗମ ସଙ୍ଗୀତରେ କେତୋଟି ଗୀତ। ପରବର୍ତ୍ତୀ ଗୀତଟିକୁ ଶୁଣିବା। ଶ୍ରୀକାନ୍ତ ଦାସ ଏବଂ ଶିଶିର ଦାସଙ୍କ ଯୁଗଳ କଣ୍ଠରେ ପ୍ରେମଲତା ସାମଲଙ୍କ ରଚନାରୁ।